ଆକାଶବାଣୀ ବ୍ରହ୍ମପୁର ଆଜି ବୁଧବାର 1948 ଶତାବ୍ଦ ବୈଶାଖର 22 ଦିନ ଇଂରାଜୀ 2026 ମସିହା ମଇ ମାସ 13 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58:40 ପ୍ରଭାତର ଏହି ପବିତ୍ର ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ।

ସଫଳତା ପାଇବା ପାଇଁ ସୁଯୋଗ ଆପେ ଆପେ ସୃଷ୍ଟି ହୁଏ ନା, ସେହି ସୁଯୋଗ ସୃଷ୍ଟି କରିବା ପାଇଁ ଆମକୁ କର୍ମ କରିବାକୁ ପଡ଼େ।

ତୁମର ମହିମା ଗାନ କରୁ କରୁ ଆମେ ଜାଣୁ ତୁମେ ବଡ଼ ଠାକୁର। ତୁମେ ଯେଉଁଠି ରୁହ ସିଏ ବଡ଼ ଦେଉଳ, ତୁମରି ଦାଣ୍ଡ ବଡ଼ ଦାଣ୍ଡ, ଆଉ ଆମ ପାଇଁ ସବୁଠୁ ବଡ଼ ଆଉ ନିରାପଦ ଆଶ୍ରୟ ତୁମେ ହିଁ ପ୍ରଭୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଅନିମାକରଙ୍କ କଣ୍ଠରେ ଯୋଗାନନ୍ଦ ସାହୁଙ୍କ ରଚନାରୁ।

ଦିଅନ୍ତି, ଆପଣା ଜୀବନର ସାରପଣ ହରାଇ ବସନ୍ତି। ମଣିଷ ପଣିଆ ସେମାନଙ୍କର କାହିଁ କୁଆଡ଼େ ଚାଲିଯାଏ, ମଣିଷ ବଦଳରେ ପୋଷାକ ପିନ୍ଧି ତାଙ୍କ ଭିତରେ ଭୂତଟିଏ ହିଁ ବସିଥାଏ। ପୁରାଣ ଯୁଗର କଥା, ଦକ୍ଷିଣ ଦେଶରେ ଦେବଗିରି ପର୍ବତ ନିକଟରେ ବାସ କରୁଥିଲେ ଜଣେ ନୀତିନିଷ୍ଠ ବ୍ରାହ୍ମଣ, ନା ତାଙ୍କର ସୁଧର୍ମା। ସୁଧର୍ମାଙ୍କ ଧର୍ମପତ୍ନୀ ସୁଦେହା ସୁଶ୍ରୀ, ସୁନ୍ଦରୀ ଓ ପତିବ୍ରତା, ସକଳ ସଦ୍ଗୁଣ ପରିପୂର୍ଣ୍ଣ ଥିଲା ତାଙ୍କ ପାଖରେ। ସ୍ତ୍ରୀଙ୍କୁ ଧରି ସୁଧର୍ମା ଆନନ୍ଦରେ କାଳ କାଟୁଥାନ୍ତି। କାଳକ୍ରମେ ସୁଦେହାଙ୍କ ମନରେ ଆସିଲା ଦୁଃଖ, ସେ ସ୍ୱାମୀଙ୍କୁ ସନ୍ତାନଟିଏ ଦେଇପାରୁନାହାନ୍ତି, ଏହି ଚିନ୍ତାରେ ଅହରହ ଘାରି ହେଲେ ସେ। ଆମ ବଂଶ କ'ଣ ବୁଢ଼ିଯିବ ସ୍ୱାମୀ, ରାତିରେ ସ୍ୱାମୀଙ୍କ ପଦସେବା କରିବା ଅବସରରେ ନମ୍ର କଣ୍ଠରେ ନିବେଦିଲେ ସୁଦେହା। ଆମେ କ'ଣ ସନ୍ତାନର ମୁଖ ଦର୍ଶନ କରିପାରିବା ନାହିଁ, ଅପୁତ୍ରିକ ହେବା କ'ଣ ଆମ ବିଧିଲିପି। ସୁଦେହା କ୍ରମେ ବିଷର୍ଣ୍ଣ ଓ ପ୍ରଶ୍ନ ମନସ୍କ ହୋଇ ଉଠୁଥିଲେ। ସ୍ୱାମୀଙ୍କର କୌଣସି ସାନ୍ତ୍ୱନା ତାଙ୍କୁ ଆନନ୍ଦ ଦେଇପାରୁନଥିଲା। ଶେଷ ରାତିରେ ସେ ଦେଖିଲେ ଏକ ଅଦ୍ଭୁତ ସ୍ୱପ୍ନ, ସେହି ସ୍ୱପ୍ନ ହିଁ ତାଙ୍କ ସିଦ୍ଧାନ୍ତକୁ ପରିବର୍ତ୍ତନ କରିଦେଲା। ପ୍ରଭାତରୁ ସୁଦେହା ନିଜ ବାପ ଘରକୁ ବାହାରିଲେ। ଦୀର୍ଘ ପଥ ଅତିକ୍ରମ କରି ଗାଁରେ ପହଞ୍ଚିଲା ବେଳକୁ ଅବତରଣ କରି ଆସୁଥିଲା ସନ୍ଧ୍ୟା। ବାପା ମାଙ୍କ ପାଦ ତଳେ ଲାଗୁନଥିଲା। ସାନ ଭଉଣୀ ଘୁଷ୍ମା ବଡ଼ ଭଉଣୀକୁ କୁଳେଇ ନେଲା। ସେହିଦିନ ରାତିରେ ପିତାମାତାଙ୍କ ସହ ପରାମର୍ଶ କରି ପରଦିନ ସକାଳୁ ଘୁଷ୍ମାଙ୍କୁ ସାଙ୍ଗରେ ନେଇ ସ୍ୱାମୀଙ୍କ ପାଖକୁ ଆସିଲା ସୁଦେହା। ସ୍ୱାମୀଙ୍କ ପାଦ ତଳେ ନିଜ ସାନ ଭଉଣୀକୁ ସମର୍ପି ଦେଇ ତାକୁ ଗ୍ରହଣ କରି ବଂଶରକ୍ଷା କରିବାକୁ ଅନୁରୋଧ କଲା ସୁଦେହା। କାଳକ୍ରମେ ଦୁଇ ଭଉଣୀ ପାଲଟିଲେ ଦୁଇ ଯା, ସୁଖର ସମୟ କାହିଁ କେଣେ ଅତିକ୍ରାନ୍ତ ହୋଇଗଲା। ସମୟକ୍ରମେ ଘୁଷ୍ମା ହେଲା ଗର୍ଭବତୀ। ସୁଦେହାର ଆନନ୍ଦ କହିଲେ ନ ସରେ। ଉପଯୁକ୍ତ ସମୟରେ ଘୁଷ୍ମାର ଗର୍ଭରୁ ଜନ୍ମ ନେଲା ଏକ ସୁନ୍ଦର ଶିଶୁପୁତ୍ର। ତାର କାନ୍ଦରେ ଘରେ ଆନନ୍ଦ ଖେଳିଗଲା। କେଜାଣି କାହିଁକି ସୁଦେହାକୁ ଏ ଆନନ୍ଦ ସୁଖକର ହେଲା ନାହିଁ। ଶିଶୁପୁତ୍ରଟି ବଢ଼ିବା ସଙ୍ଗେ ସଙ୍ଗେ ସୁଦେହା ମନ ତଳେ ଈର୍ଷାର ଛପିଲା ନିଆଁ କ୍ରମେ କ୍ରମେ ତେଜି ଉଠିଲା। ବଢ଼ି ଉଠିଲା ନିଜ ଭିତରେ ତାର ଅସହାୟତା ଓ ଏକାକୀପଣ। କ୍ରମେ ପୁଅ ହେଲା ନବଯୁବକ, ବିବାହ କରି ଘରକୁ ଆସିଲା ବୋହୂ। ସୁଦେହା ଈର୍ଷାର ପ୍ରଖର ନିଆଁରେ ଜଳି ଜଳି ଯାଉଥିଲା। ଦିନେ ନିରୋଳାରେ ପୁଅକୁ ମାରି ମାଠିଆ ଭିତରେ ପୁରାଇ ପାଖରେ ଥିବା ପୋଖରୀରେ ପୋତିଦେଲା। ସେହି ପୋଖରୀରେ ଘୁଷ୍ମା ସବୁଦିନେ ପୂଜା କରୁଥାଏ ଶିବଙ୍କୁ। ସେଦିନ ସକାଳୁ ସବୁ ଜାଣି ଘୁଷ୍ମା ପୋଖରୀକୁ ପୂଜା କରିବାକୁ ଆସନ୍ତେ। ଶିବ ତା ପୁଅକୁ ବଞ୍ଚାଇକିରି ତାକୁ ଦେଲେ। ସୁଦେହାର କଳଙ୍କିତ କାହାଣୀ ଜଣାପଡ଼ିଗଲା। ମାତ୍ର ଘୁଷ୍ମା ସାନ ଭଉଣୀ ପ୍ରତି ନିର୍ବିବାଦରେ ସ୍ନେହ କରିଆସିଲା। ଈର୍ଷାର ଜଳନ୍ତା ଜୁଇରେ ସୁଦେହା ତିଳ ତିଳ ହୋଇ ଜଳି ଯାଉଥିଲା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 34ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲିଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଇଚ୍ଛା ନ ହେବାରୁ ରାଜାଙ୍କୁ ଅପମାନ ଲାଗିଲା। ରାଜା ରାଗିଗଲେ। ପାଖରେ ପଡ଼ିଥିବା ମଲା ସାପଟାକୁ ଧନୁ ହୁଳରେ ଟେକି ମୁନିଙ୍କ ଗଳାରେ ପକାଇ ଦେଇ ଉଆସକୁ ଫେରିଆସିଲେ। ମୁନିଙ୍କ ପୁଅ ପିଲାମାନଙ୍କ ସାଙ୍ଗେ ଖେଳୁଥିଲା ବେଳେ ଜାଣିଲେ ଯେ ତାଙ୍କ ବାପାଙ୍କ ଗଳାରେ କେହି ଜଣେ ମଲାସାପ ପକାଇ ଦେଇ ଯାଇଛି। ସେ ତତ୍କ୍ଷଣାତ୍ ହାତରେ ଚଳୁ ଧରି ଅଭିଶାପ ଦେଲେ, ମୋ ବାପାଙ୍କ ଗଳାରେ ସାପ ଯିଏ ପକାଇଛି ତାକୁ ଆଜିଠୁ ସାତ ଦିନ ଭିତରେ ତକ୍ଷକ ଦଂଶନ କରୁ। ବାପାଙ୍କ ପାଖକୁ ଯାଇ ଋଷି ପୁତ୍ର କାନ୍ଦିବାକୁ ଲାଗିଲେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 34ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ କରିବା ପୂର୍ବରୁ ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ ଓ ମଇ ଦେଇ ସମତୁଲ କରନ୍ତୁ। ଶେଷଉଡ଼ ଚାଷ ବେଳେ ହେକ୍ଟର ପ୍ରତି 10 ଗାଡ଼ି ସଢା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଛଟା ବୁଣା ନକରି ବିହନ ବୁଣା ଯନ୍ତ୍ର

0: କରନ୍ତୁ ମରୁଡ଼ି ସହିପାରୁଥିବା ଧାନ କିସମ ଯଥା ଅନ୍ନଦା ପଥରା ଯୋଗେଶ ଖଣ୍ଡଗିରି କଳିଙ୍ଗ ତିନି ହୀରା ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ। ମୁଗ ବିରି ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ ବିରି ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ା ଖସା କରି ଘାସ ବାଛି ଦିଅନ୍ତୁ କିମ୍ବା କୁଇଜାଲୋଫ ଇଥାଇଲ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ ସହିତ କାର୍ବେଣ୍ଡାଜିମ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତିର ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ ପ୍ରବାଚିକା ରିଚା ଝା। अथ वार्ताः। केन्द्रीयान्वेषणाभिकरणेन अस्य वर्षस्य राष्ट्रियपात्रतासहप्रवेशपरीक्षा नीट यूजी इत्यस्याः आयोजने प्रश्नपत्रम् अनधिकृतरीत्या बहिरागमनविषयमालक्ष्य प्रकरणं पञ्जीकृतम्। शिक्षामन्त्रालयस्य उच्चशिक्षाविभागात् प्राप्तस्य लिखितपरिवादस्य आधारे संस्थया एतत् प्रकरणं पञ्जीकृतम्। संस्थया संसूचितं यत् विशेषाणां केन्द्रीयावेषणाभिकरणदलानां निर्माणं जातं तथा प्रकरणम् अन्वेषणार्थं विभिन्नेषु स्थानेषु एतानि दलानि प्रेषितानि सन्ति। एषा नीट परीक्षा अस्य मासस्य तृतीयदिनाङ्के राष्ट्रियपरीक्षणसंस्थया आयोजिता आसीत्। नवदिल्ल्यां नीट परीक्षायाः निरस्तीकरणविषये वार्ताहरसम्मेलनं सम्बोधयन् राष्ट्रियपरीक्षणसंस्थायाः महानिदेशकः अभिषेक सिंहः अवदत् यत् राष्ट्रियपरीक्षणसंस्था छात्रेभ्यः पुनः परीक्षाम् आयोजयिष्यति। सा च परीक्षा निष्पक्षरूपेण भविष्यति। पुनः परीक्षायै अतिरिक्तशुल्कं न भविष्यति इति। भारतं श्वः आरभ्य ब्रिक्स विदेशमन्त्रिणाम् उपवेशनस्य आतिथ्यं करिष्यति। अद्य उपवेशनस्य अध्यक्षतां विदेशमन्त्री डॉ एस जयशंकरः करिष्यति। नवदिल्ल्यां वार्ताहरान् संसूचयन् विदेशमन्त्रालयस्य प्रवक्ता रणधीर जायसवालः उक्तवान् यत् उपवेशनावधौ ब्रिक्स सदस्य देशानां विदेशमन्त्रिणः पारस्परिकहितस्य वैश्विकक्षेत्रीय विषयेषु विचार विनिमयं करिष्यन्ति इति। लोकसभाध्यक्षस्य ओम बिरला वर्यस्य नेतृत्वे एकं उच्चस्तरीयं भारतीय संसदीय प्रतिनिधिमण्डलं भारत भूटान संबंधान सुदृढीकरणोद्देश्येन सह अद्य भूटानस्य यात्रां करिष्यति। 51 सदस्याः भूटान भारत संबंधानां विभिन्नेषु विषयेषु उभययोः प्रतिवेशिदेशयोः मध्ये सहयोगं संवर्धयितुं च चर्चां करिष्यन्ति इति अपेक्षा अस्ति। यात्रावधौ प्रतिनिधयः भूटान देशस्य राज्ञा तत्रत्य प्रधानमन्त्रिणा च सह मेलनं करिष्यन्ति। उत्तर प्रदेशस्य मुख्यमंत्री योगी आदित्यनाथः राज्यस्य जनान् प्रधानमन्त्रिणः नरेन्द्र मोदिनः आह्वानं व्यावहारिक रूपेण प्रवर्तयितुं प्रार्थयत्। अनेन नागरिकेभ्यः इंधनस्य उपभोगं न्यूनीकर्तुं अनावश्यकं स्वर्णक्रयणं परिहर्तुं च आग्रहः कृतः। मुख्यमंत्री योगी आदित्यनाथः निर्देशं प्रदत्तवान् यत् मुख्यमंत्रिणः मन्त्रिणां अन्ये च जनानां संख्या तत्क्षणमेव 50% यावत् न्यूनीकर्तव्यमिति। असौ प्रार्थयत् यत् राज्ये गृहात्

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷା ବାତିଲ ହେବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସିବିଆଇ 40ରୁ ଉର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖି ଜେରା କରୁଛି। ସେହିଭଳି ରାଜସ୍ଥାନ ପୁଲିସର ସ୍ୱତନ୍ତ୍ର ଦଳ ଏହି ମାମଲାରେ ଏପର୍ଯ୍ୟନ୍ତ 15 ଜଣଙ୍କୁ ଗିରଫ କରିଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ 5,400 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ମହାନଗର ନିଗମଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବୈଠକରେ ସମ୍ବଲପୁର ଯୋଜନା ଅଞ୍ଚଳ ପାଇଁ ନୂତନ ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରିବାକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ଶ୍ରୀ ମହାପାତ୍ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହ ବିଭିନ୍ନ ଯୋଜନାରେ ଭତ୍ତା ଓ ସହାୟତା ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଗୁଜରାଟ ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିବେଶକମାନଙ୍କ ପାଇଁ ରାଜ୍ୟରେ ଶିଳ୍ପ ଓ ଅନ୍ୟ କ୍ଷେତ୍ରରେ ପ୍ରକଳ୍ପ ସ୍ଥାପନ ଲାଗି ଅନୁକୂଳ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ଗୁଜରାଟ ସମ୍ମିଳନୀରେ ରାଜ୍ୟକୁ ମୋଟ 48,333 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସମ୍ପର୍କିତ ଏକ ବୈଠକ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତୁତି ସମନ୍ୱୟ ଓ ପୂର୍ବ ସତର୍କ ସୂଚନା ମାଧ୍ୟମରେ ଶୂନ୍ୟ ମୃତାହତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଓଡ଼ିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନଥିବା ବୈଠକରେ ସୂଚନା ଦେଇଥିଲେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଲାଗି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ 30 ଓଡ୍ରାଫ୍ ଟିମ୍ ସଜାଗ ରହିବା ସହ ବିଭିନ୍ନ ବିଭାଗ ପକ୍ଷରୁ ଜଳଭଣ୍ଡାର ପରିଚାଳନା, ରାସ୍ତା ଓ ବିଦ୍ୟୁତ୍ ସେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସମ୍ପର୍କରେ ସମୀକ୍ଷା ହୋଇଥିଲା। ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ ତଥା ସମସ୍ତ ସ୍ତରରେ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବା ଉପରେ ବିଭାଗୀୟ କମିଶନର ଅଶ୍ୱତୀ ଏସ୍ ଗୁରୁତ୍ୱାରୋପ କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଔଷଧ ଉପଲବ୍ଧତା ଓ ହସ୍ପିଟାଲ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଆଗାମୀ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆଗୁଆ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର କମିଶନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ରୋଗୀଙ୍କ ଚିକିତ୍ସା ଆରମ୍ଭ

0: ପରାମର୍ଶ କରି ଶୀଘ୍ର ଉପଚାର କରିବା ଦରକାର, ଯାହାଦ୍ୱାରା ନିଦ୍ରାହୀନତା ଯୋଗୁଁ ହେଉଥିବା ଅନ୍ୟାନ୍ୟ ରୋଗକୁ ମଧ୍ୟ ରୋକାଯାଇପାରିବ।
1: ଆମର ଶସ୍ତ୍ରରେ ଆପଣମାନେ ଶୁଣିଥିଲେ ଆଲୋଚନା ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚକ ଥିଲେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ବୋଷ। ମୁଖ୍ୟ ସମ୍ବାଦ, ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକ ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ମହାରାଷ୍ଟ୍ରରେ ଏକ ଧାର୍ମିକ ସମାରୋହରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତ ଭାର ହାତକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏକ ମାମଲା ରୁଜୁ କରିଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ଦିଆଯାଇଥିବା ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଛି ବୋଲି ସିବିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ସିବିଆଇ ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରିବା ଲାଗି ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ରାଜସ୍ଥାନ ପୁଲିସ 15 ଜଣଙ୍କୁ ଅଟକ ରଖିଛି। ଏହି ଘଟଣାର ମୁଖ୍ୟ ଜୟପୁରର ମନୀଷ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ନେଟୱାର୍କ ଏତେଦୂର ବ୍ୟାପିଛି ଏବଂ ଏଥିରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମା ଶେଖର ସୁନ୍ଦରେସାନ୍ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ୍ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ୍ଙ୍କୁ କମିଟି ପ୍ରଦାନ କରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଷୋଡ଼ଶ ପେନ୍ସନ୍ ଅଦାଲତ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ଅଦାଲତରେ ଅଧ୍ୟକ୍ଷତା କରିବେ। 37ଟି ମନ୍ତ୍ରଣାଳୟ ଏବଂ ବିଭାଗରେ ବହୁଦିନରୁ ପଡ଼ି ରହିଥିବା 985

ନିର୍ବାଚିତ ଟିଭିକା ସରକାର ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଏଥିଲାଗି ସମର୍ଥନ ଯୋଗାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ସରକାର ଗଠନ ଲାଗି ପୂର୍ବରୁ କେତେକ ରାଜନୈତିକ ଦଳ ଟିଭିକାକୁ ସମର୍ଥନ କରିଥିଲେ। ଏତଦ୍ବ୍ୟତୀତ ଏଆଇଏଡିଏମ୍କେର କେତେକ ବିଧାୟକଙ୍କ ସମେତ ଏଏମ୍ଏମ୍କେର ଏକମାତ୍ର ବିଧାୟକ ଏସ୍ କାମରାଜ ମଧ୍ୟ ଟିଭିକାକୁ ସମର୍ଥନ ଦେବା ଲାଗି ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଟିଭିକା ନିକଟରେ ବର୍ତ୍ତମାନ ବିଧାନସଭାରେ ପ୍ରାୟ 150 ଜଣ ବିଧାୟକଙ୍କ ସମର୍ଥନ ଥିବା ଜଣାଯାଇଛି। ଇତିମଧ୍ୟରେ ଟିଭିକା ସରକାରକୁ ସମର୍ଥନ ଦେବା ପ୍ରସଙ୍ଗରେ ଏଆଇଏଡିଏମ୍କେ ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଏଡ଼ାପାଡ଼ି କେ ପାଲାନୀସ୍ୱାମୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଟିଭିକା ସରକାରକୁ ସମର୍ଥନ ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାର ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସିଆଇଆଇ ପକ୍ଷରୁ ଅନୁଷ୍ଠିତ ପରବର୍ତ୍ତୀ ପିଢ଼ି ଶ୍ରମ ସଂସ୍କାର, ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ସମ୍ପର୍କିତ ପ୍ରସଙ୍ଗରେ ନିଜ ମତ ରଖି ସେ କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଶିଳ୍ପଗୁଡ଼ିକ ଉପରୁ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ପ୍ରାୟ 10 ବର୍ଷ ପୂର୍ବେ ଦେଶରେ 29 କୋଟି ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 94 କୋଟିରେ ପହଞ୍ଚିଛି। ନୂତନ ଶ୍ରମ ଆଇନ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଦେଶରେ ଉଭୟ ଶ୍ରମ କୈନ୍ଦ୍ରିକ ଏବଂ ଶିଳ୍ପ କୈନ୍ଦ୍ରିକ ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ଗରିବ ଓ ଚାଷୀମାନଙ୍କ ହିତରେ କାର୍ଯ୍ୟ କରିବା ସହିତ ଶିଳ୍ପ ଅଭିବୃଦ୍ଧି ଲାଗି ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ବିବାଦକୁ ଦୃଷ୍ଟିରେ ରଖି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ ପ୍ରାୟ 18,000 ଟନ୍ ବୃଦ୍ଧି କରିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀଠାରେ ସିଆଇଆଇ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ 2024ରେ ଉଦ୍ବୋଧନ ଦେଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ 36,000 ଟନ୍ରୁ 54,000 ଟନ୍କୁ ବୃଦ୍ଧି କରିଛି। ସାମ୍ପ୍ରତିକ ସ୍ଥିତିରେ ଗତ କିଛି ମାସ ଧରି ବିଶ୍ୱର ଅନେକ ରାଷ୍ଟ୍ରରେ ତୈଳ ସଙ୍କଟ ଦେଖାଦେବା ସହିତ ଏହାର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଭାରତରେ ଏହାର ତୁଳନାତ୍ମକ ଘରୋଇ ମୂଲ୍ୟ ସ୍ଥିର ରହିଛି। ଏ ଦିଗରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିହିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଦେଶରେ 60 ଦିନ ଲାଗି ଅଶୋଧିତ ତୈଳ ଓ ଏଲ୍ଏନ୍ଜିର ବଫର ଷ୍ଟକ୍ ରହିଥିବା ବେଳେ ଏଲ୍ପିଜିର ଷ୍ଟକ୍ 45 ଦିନ ଲାଗି ଗଠିତ ରହିଛି। ତେଣୁ ଦେଶରେ ଏ କ୍ଷେତ୍ରରେ ତୁରନ୍ତ କୌଣସି ଅଭାବ ପରିଲକ୍ଷିତ ହେବାର ସମ୍ଭାବନା ନାହିଁ। ଏହି ଅବସରରେ ଏଲ୍ପିଜିରୁ ଏଲ୍ଏନ୍ଜିକୁ ପରିବର୍ତ୍ତନ କରିବା ସହିତ ଏକ ସବୁଜ ଶକ୍ତି ଦେଶ ଭାବେ ଭାରତକୁ ଗଢ଼ି ତୋଳିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ଶ୍ରୀ ପୁରୀ ଶିଳ୍ପୋଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 3 ଦିନିଆ ଚୀନ ଗସ୍ତରେ ଯାଇ ଆଜି ବେଜିଂରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ଅବସରରେ ହେବାକୁ ଥିବା ବୈଠକରେ ଦ୍ୱିପକ୍ଷୀୟ ସମ୍ପର୍କ ପ୍ରସଙ୍ଗରେ ମତ ବିନିମୟ ହେବ। ତେବେ ଏହି ବୈଠକରେ ବାଣିଜ୍ୟ କାରବାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇସାରିଛନ୍ତି। 2017 ପରଠାରୁ ଏହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଚୀନ ଗସ୍ତ। ଏଥିସହିତ ଟ୍ରମ୍ପ ଏବଂ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହା ହେଉଛି ସପ୍ତମ ଦ୍ୱିପକ୍ଷୀୟ ବୈଠକ। ଚୀନ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଏହି ଗସ୍ତର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଛନ୍ତି। ଚୀନବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି, ତାଙ୍କର ଏହି ଗସ୍ତ ଦ୍ୱାରା ଆଗାମୀ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ଜାଟ ତହସିଲରେ ଗତକାଲି ଧାର୍ମିକ ସମାରୋହ ଅନୁଷ୍ଠିତ ହେବା ସମୟରେ ଏକ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଧାର୍ମିକ ଅନୁଷ୍ଠାନରେ 300 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ହଠାତ୍ ପ୍ରବଳ ଝଡ଼ ବର୍ଷା ହେବା ଯୋଗୁଁ ପ୍ରାୟ 30 ଜଣ ଶ୍ରଦ୍ଧାଳୁ ସମ୍ପୃକ୍ତ କାନ୍ଥ ନିକଟରେ ଆଶ୍ରୟ ନେଇଥିବାବେଳେ ଏହା ଭୁଷୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଆହତ ପ୍ରାୟ 15 ଜଣଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲ ଏବଂ ସାଙ୍ଗଲି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

0: ଓଭର ଓ ପାଞ୍ଚଟି ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗୁଜରାଟ ଟାଇଟାନ୍ସ ପକ୍ଷରୁ କାଗିସ୍ ଓ ରାବଡ଼ା ତିନୋଟି ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହାଛଡ଼ା ଜାସନ୍ ହୋଲ୍ଡର ତିନୋଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଜିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ରାୟପୁରରେ ସନ୍ଧ୍ୟା 7:30 ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ଏବଂ ଆଇପିଏଲ୍ ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବ୍ରହ୍ମପୁର ଏତେବେଳେ ଯାଏଁ ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଶୁଣୁଛୁ କାର୍ଯ୍ୟକ୍ରମ କସ୍ତୁରୀ, ଉପସ୍ଥାପନାରେ ବିଶ୍ୱନାଥ ପାଣିଗ୍ରାହୀ।

ଏବଂ ପ୍ରାବନ୍ଧିକ ବିଭୂତିଭୂଷଣ ମହାପାତ୍ର। କେଉଁଠୁ ଶବ୍ଦ ଆସିଲା? ନାଦ ତାହା ଈଶ୍ୱରପ୍ରତ। ଏହାକୁ ଭାବୁ ଭାବୁ ସେ ଲେଖି ଚାଲିଲା ମନର କଥାକୁ, ମଣିଷର କଥାକୁ, ଆଉ ଏପାଖ ସେପାଖର କଥାକୁ। ମଣିଷକୁ ନେଇ ସେ ଯାହା ଲେଖିଲା, ଯାହା ସବୁ ତା ସହିତ ଘଟୁଥିଲା, ତାହାକୁ ରୂପ ଦେଲା ସେ। ରୂପମାନେ ବଦଳି ବଦଳି ହଜି ହଜି କିଛି କିଛି ଖୋଜାଖୋଜି ଛାଏଁ ଧରାଦେଲେ ଦିବ୍ୟ ମାନବ ହାତରେ। ତାହା ହେଲା ଆଦ୍ୟ ସାହିତ୍ୟ। ଦିବ୍ୟ ମାନବ ସବୁ ସମୟରେ ଯାହା ଲେଖନ୍ତି, ତାହା ହିଁ ନିଜ ଅନ୍ତରାତ୍ମାର ଭାଷା ଆଉ ପରିଭାଷା, ଅନୁଭୂତିର ଉତ୍ତାଳ ଲହରିମାଳ। ମଥା ପିଟୁଥିବେ ହୃଦୟ ତଟରେ, ସେ ଲେଖିଥିବ ଜନ୍ମ, ମୃତ୍ୟୁ, ପ୍ରେମ, ପ୍ରତାରଣା ସହିତ ଜୀବନର କଥାକୁ। ଏହି ଉପାଦାନମାନେ ହେଉଛନ୍ତି ଜୀବନ ପ୍ରବାହର ଏକ ଏକ ମହତ୍ତ୍ୱପୂର୍ଣ୍ଣ ସାରାଂଶ। ସେ ଅନୁଭବ କରିଥିବ ନିଜର ଭାବପ୍ରବଣତାକୁ, ଅସରନ୍ତି ଅଭିଜ୍ଞତାକୁ ଅଣ୍ଟିରେ ଧରି ରଖି ଏହି ଭାବପ୍ରବଣତାର ସ୍ରୋତରେ ମାଝି ମାଝି ତାକୁ ରୂପ ଦେଇଥିବ ପ୍ରଥମେ କବିତାରେ, ଯାହାକୁ ସେ ନିଜେ ଅନୁଭବ କରିଛି। କବି ଓ କବିତାର ଅନୁପମ ସଂଯୋଗ ଓ ମିଶ୍ରଣ ହିଁ ତାର ସାଧନାର ସାର୍ଥକ ଓ ମୂଲ୍ୟାୟନଟି। କବି ଉଦାସ, ଉଦାର, ନିର୍ମଳ ଓ ସୌନ୍ଦର୍ଯ୍ୟରେ ସେ ମହମହ ବାସୁଥାଏ, ସେଥିପାଇଁ ଲେଖାଗଲା ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତି ହି। ହଁ ଶ୍ରୋତା ବନ୍ଧୁ, ଆଜିର କସ୍ତୁରୀ କାର୍ଯ୍ୟକ୍ରମ ପାଇଁ ଏହା ହିଁ ସମ୍ପାଦକୀୟ। ନମସ୍କାର। ସମକାଳୀନ ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ କବି ନୀଳକଣ୍ଠ ସାହୁ ଜଣେ ବେଶ ପ୍ରଭାବଶାଳୀ ସ୍ୱର ଓ ସ୍ୱାକ୍ଷର। ଏକାଧାର ଜଣେ ସ୍ତମ୍ଭକାର, କବି, କାଳ୍ପିକ ଓ ପ୍ରାବନ୍ଧିକ ଭାବରେ ଓଡ଼ିଶାର ପୁରପଲ୍ଲୀରେ ସୁପରିଚିତ ବ୍ୟକ୍ତିତ୍ୱଟିଏ। ପୁରସ୍କାର, ସମ୍ମାନ ଓ ଉପଢ଼ୌକନ ଠାରୁ ବହୁତ ଦୂରରେ ରହୁଥିବା କବି ନୀଳକଣ୍ଠ ସାଧାରଣ ଭାଷାକୁ କାବ୍ୟ ଭାଷାରେ ରୂପାନ୍ତରିତ କରି ପାଠକକୁ ଭେଟି ଦିଅନ୍ତି ସୌନ୍ଦର୍ଯ୍ୟ ଓ ବିସ୍ମୟର ଯୌଥ ଅନୁଭବ। କବିଟି ହିଁ ଦ୍ୱିତୀୟ ଈଶ୍ୱର, ସେ ଶବ୍ଦର ସ୍ଥପତି, ସେ ଗଢ଼େ କାବ୍ୟର କୋଣାର୍କ।

0: ସେମାନଙ୍କୁ ନଚେଇ ଦେଇପାରେ, ରାଜରାସ୍ତାରେ ବିବିଧ ମୁଦ୍ରାରେ। କବିତା ଲେଖୁଥିବା ମଣିଷଟା କାହାକୁ ବି ଛାଡ଼େ ନା, କବିତା ଲେଖୁଥିବା ମଣିଷଟା କାହାକୁ ବି ଛାଡ଼େ ନା, ଏପରିକି ତା ନିଜକୁ ବି। ଶବ୍ଦଟିଏ ପାଇଁ ସେ ନିଜକୁ ତିଳ ତିଳ କରି ଜାଳେ, ଶବ୍ଦଟିଏ ପାଇଁ ସେ ନିଜକୁ ତିଳ ତିଳ କରି ଜାଳେ, ଆଉ ଶବ୍ଦଟିଏ ମିଳିଗଲେ ଶବ୍ଦ ବ୍ରହ୍ମରେ ଲୀନ ହୋଇ ନିଜେ ହୋଇଯାଏ ଦ୍ୱିତୀୟ ଈଶ୍ୱର ଚିରକାଳ। ଏଣୁ କବିତା ଲେଖୁଥିବା ମଣିଷଟିକୁ ଏମିତି ସେମିତି ମନେ କର, ଏଣୁ କବିତା ଲେଖୁଥିବା ମଣିଷଟିକୁ ଏମିତି ସେମିତି ମନେ କର ନା, ତାକୁ ସାମାନ୍ୟ ଭାବନା, ତାକୁ ସାମାନ୍ୟ ଭାବନା।
1: ପ୍ରଥମେ ମହାଶୂନ୍ୟ, ମହାଶୂନ୍ୟରେ ବିନ୍ଦୁ ଓ ବିନ୍ଦୁ ମଧ୍ୟରେ ଜ୍ୟୋତିର ପରିକଳ୍ପନା। ଏହି ଜ୍ୟୋତି ହିଁ ନିରାକାର ନିରଞ୍ଜନ ଈଶ୍ୱରୀୟ ସତ୍ତା, ସୃଷ୍ଟି ଅଚିତ ଈଶ୍ୱର ଅଛନ୍ତି। ଏ ସୃଷ୍ଟିର ସର୍ଜନା ମୂଳରେ ଈଶ୍ୱର ହିଁ ଈଶ୍ୱର। ମଣିଷ ଯେତେବେଳେ ନିଜକୁ ଅସମର୍ଥ ଅସହାୟ ମନେ କରେ, ସେ ଖୋଜେ ଈଶ୍ୱରଙ୍କୁ।
0: ମୋର ପରବର୍ତ୍ତୀ କବିତାର ଶିରୋନାମା ଈଶ୍ୱରୀୟ ଈଶ୍ୱରୀୟ। ଏବେ ଈଶ୍ୱରଙ୍କ ପାଖରେ ଭାରି ଭିଡ଼, ଏବେ ଈଶ୍ୱରଙ୍କ ପାଖରେ ଭାରି ଭିଡ଼। ଈଶ୍ୱରୀୟ ସତ୍ତାକୁ ନେଇ ଅୟୁତ ପ୍ରଶ୍ନ ଉଜାଡ଼ୁଥିବା ମଣିଷଟା ଆଜି ଗୋଟାପଣେ ଉଦ୍ଭୁତ ଈଶ୍ୱରୀୟ ଚେତନାରେ। ଈଶ୍ୱରୀୟ ସତ୍ତାକୁ ନେଇ ଅୟୁତ ପ୍ରଶ୍ନ ଉଜାଡ଼ୁଥିବା ମଣିଷଟା ଆଜି ଗୋଟାପଣେ ଉଦ୍ଭୁତ ଈଶ୍ୱରୀୟ ଚେତନାରେ। ଅଧୁନା ପରିଚିତ ସମ୍ପର୍କମାନେ କାୟାବନ୍ଦୀରେ, ଅଧୁନା ପରିଚିତ ସମ୍ପର୍କମାନେ କାୟାବନ୍ଦୀରେ, କେବେ ମୁକୁଳିବେ ଠିକଣା ନାହିଁ। ପୁଣି ସଦେହରେ ମୁକୁଳିବେ ନା ବିଦେହରେ, ତା ବି ଏକ ବିରାଟ ପ୍ରଶ୍ନ ଅଛି। ଏଠି ଭୟର ଭଉଁରୀ ଭିତରେ ଜୀବନ, ଏଠି ଭୟର ଭଉଁରୀ ଭିତରେ ଜୀବନ, କେତେବେଳେ କିଛି ବି ଗୋଟେ ଘଟିଯାଇପାରେ, ନ ଘଟିଲେ ବି କିଛି ଫରକ ପଡ଼ୁନି। ଘଟିବାର ଭୟରେ ତ ପ୍ରତି ମୁହୂର୍ତ୍ତ ଆତଙ୍କିତ ଜୀବନ ଶଙ୍କାଗ୍ରସ୍ତ। ନିଜର ପାରିବା ପଣିଆକୁ ନେଇ ଡିଣ୍ଡିମ୍ ପିଟୁଥିବା ମଣିଷଟା ସତରେ ଆଜି ଏମିତି ଅସହାୟ ଏକ ଅଦୃଶ୍ୟ ଭୂତାଣୁ ପାଖରେ। ସମ୍ପ୍ରତି ତାର ଅଛି ନା ଫୁଲାପଙ୍ଖିଆ ଉଦମତା, ନା ଆଣ୍ଟପଣର ଅହଙ୍କାର, ସବୁଆଡ଼େ ଶୁଭୁଛି ଖାଲି ଅସହାୟ ବୋଧର ଏକ ବିକଳ ସ୍ପର। ଏମିତିରେ ଏବେ ସବୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଈଶ୍ୱର।

0: ତ୍ୟାଗ ତିତିକ୍ଷାର ଅନ୍ୟ ରୂପ ବହୁ, ଗୋଟିଏ ଶବ୍ଦ ଦୁଇଟି ଅକ୍ଷର, ବ୍ୟାପ୍ତି ଓ ବିସ୍ତୃତି ଅନେକ, ସ୍ନେହାସ୍ୟ ବଳା ମାଆର ପ୍ରଣତ, ସ୍ନେହରେ ପରିପୂର୍ଣ୍ଣ ତାର ମଧୁର ବାଣୀ, ଛାତି ତଳେ ଚାପି ରଖୁଥିବା ଦୁଃଖ ଅନୁଭବକୁ ସେ ବାଣ୍ଟି ଚାଲେ, ପ୍ରବାହିତ ପ୍ରାଣର ପ୍ରଳୟରେ ସ୍ୱପ୍ନ ଜାଗୃତ କରେ ମା, ଅବୁଝାପଣକୁ ବୋଝିବାର ଅମାପ ଶକ୍ତି ରଖେ ମା।
1: ପରବର୍ତ୍ତୀ କବିତା ଶୀର୍ଷକ ମୋ ବୋଉ। ମମତାର ଜୀବନ୍ତ ମୂର୍ତ୍ତିଟିଏ, ମମତାର ଜୀବନ୍ତ ମୂର୍ତ୍ତିଟିଏ, ଯିଏ କେବଳ ଦେଇ ଚାଲିଥିଲା ଜୀବନ ସାରା ପ୍ରତିଦାନରେ କିଛି

0: ସାହିତ୍ୟ ସର୍ଜନା ଅନେକ ଆଶା ଆକାଂକ୍ଷାର ବ୍ୟାପ୍ତି ଓ ବୈଚିତ୍ର୍ୟକୁ ନୂଆ ନୂଆ ରୂପରେ ନୂଆ ନୂଆ ଅନୁଭବରେ କଥାକାର ଷଡ଼ଙ୍ଗୀ ଗଳ୍ପର ପ୍ଲଟ୍ଟିଏ ତିଆରି କରିପାରନ୍ତି। ଆଜି ମଣିଷର ଅନୁଭୂତି ଭିତରୁ ଉଙ୍କି ମାରୁଛି ବଞ୍ଚିବାର ଆବଶ୍ୟକତା। ସମ୍ପର୍କ ନାନା ଜଟିଳ ପ୍ରଶ୍ନ, ଯେଉଁ ପ୍ରଶ୍ନ ବାଛି ଏକ ନିରବ ସ୍ୱର ବନ୍ଦ ଥିବା ଜାଗା ଖୋଲିଦେଲା ପରେ ଗାଳ୍ପିକ ଶୁଣିଛନ୍ତି ଏକ ଅନବିଳ ଆତ୍ମିକ ସ୍ୱର, ଯାହା ଅଙ୍ଗେ ନେଭିଛନ୍ତି ତାହା ଜୀବନ ସହ ଯୋଡ଼ି ହୋଇଯାଇଛି, ନୂଆ ବିଶ୍ୱାସ ଓ ନୂଆ ଆଶା। ତାହେଲେ ଆସନ୍ତୁ ଶୁଣିବା ଗାଳ୍ପିକ ପ୍ରଦୀପ ଷଡ଼ଙ୍ଗୀ କ'ଣ କହନ୍ତି ତାଙ୍କ ଗଳ୍ପରେ।
1: ମୋର ଗଳ୍ପ ଶୀର୍ଷକ ବନ୍ଦ ଝରକା ଖୋଲି ଦେଲା ପରେ। କଲିଂ ବେଲ୍ ଟିପି ଦେଲା ପରେ ଚରଣ ଆସି ଦ୍ୱାର ଖୋଲିଦେବ। ବଡ଼ ବଡ଼ ଆଖିରେ ଆଗନ୍ତୁକା କିଏ ବୋଲି ପଚାରିବା ଆଗରୁ ହାତଠାରେ ତାକୁ ଚୁପ୍ କରିଦେଇଥିବି ମୁଁ। ତମେ ଦିନରେ ବି ଟେବୁଲ ଲ୍ୟାମ୍ପ ଜଳାଇ ନଇ ପଡ଼ିଥିବ ଚୌକିରୁ ଡାଇରୀ ପୃଷ୍ଠାକୁ, ମୋ ଆସିଆ ଶବ୍ଦ ବି ଚାହିଁ ନଥିବ ବାହାରକୁ ଝରକା ପରଦାଫାଙ୍ଗ କରୁ। ମୁଁ ତୁମର ସମ୍ପୂର୍ଣ୍ଣ ଅଦାନତରେ ପ୍ରବେଶ କରିବି ତୁମ କୋଠରୀରେ, ତୁମକୁ ଚମକାଇ ଦେବା ପ୍ରସ୍ତାବ ଏତେ ଷ୍ଟ୍ରଙ୍ଗ ହୋଇଯାଇଥିବ ଯେ ପଛପଟୁ ତୁମ ଆଖି ବୁଝି ଧରିଲେ ବି ତୁମେ ଜାଣିପାରିନଥିବ। ଲୁଙ୍ଗି ପିନ୍ଧା ଫୁଙ୍ଗୁଳା ଦେହଟା ମୋତେ ଏତେ କୁତୁକୁତୁ ଦିଶୁଥିବ ଯେ ମୁଁ ହସି ସମ୍ଭାଳି ପାରୁନଥିବି। ତୁମେ ପଛକୁ ହାତ ବୁଲାଇ କିଏ ବୋଲି ଉଡ଼ା ଠଉରାଇବାକୁ ଚେଷ୍ଟା କରିବ, ମୁଁ ପଛକୁ ଘୁଞ୍ଚିଲା ଭଳି ଠିଆ ରହିଯିବି। ହଠାତ୍ କିନ୍ତୁ ତୁମେ ଅଧିକ ଚତୁର ହୋଇଯିବ, ମୋ ହାତଟିକୁ ଧରିନେବ, ଅଙ୍ଗୁଳିକୁ ଛୁଇଁ ଛୁଇଁ ମୋ ଟାଇଟାନ୍ କ୍ୱାର୍ଟ ଘଡ଼ିଟି ବି ଧରିନେବ, ତୁମେ ଜାଣିଦେବ କିଏ ଆଗନ୍ତୁକା ଏବଂ ନିଜେ ଜିଣି ଯିବାର ପ୍ରୟାସ କରିବ ମୋର ଅଜଣାରେ। ଦୁଇ ହାତରେ ଆଞ୍ଜଳି ନେବ ମୋର ମୁହଁ ଏବଂ ଚୁମାଟିଏ ଦେବାର ପ୍ରୟାସ କରୁ କରୁ ଲାଜ ଝାଉଁଳି ପଡ଼ୁଥିବି ମୁଁ। ହସରେ ଫାଟି ପଡ଼ୁଥିବ ତୁମେ, ଆଖିରେ ଆଖି ମିଳେଇବା ପୂର୍ବରୁ ତୁମେ ସଚେତନ ହୋଇସାରିଥିବ ଏକ ରକମର ଏବଂ ଆଲନାରୁ ଗଞ୍ଜିଟାଏ ଗଳେଇ ନେବ ଦେହରେ। କୃତ୍ରିମ ରାଗରେ ପାଟି କରିବ ଚରଣକୁ, କେମିତି ଅଚିହ୍ନା ଲୋକକୁ ଛାଡ଼ିଦେଲା ସିଧା ବେଡ୍ରୁମ୍ ଭିତରକୁ, ଡରିଲା ଭଳି ଚରଣ ଆସି ସଫେଇ ଦେବ, ନାଇଁ ବାବୁ ମୁଁ ଚିହ୍ନା ଲୋକ ବୋଲି ଭାବିଲି ଆଉ ଉଦିତ ମୋ ଉପରେ, ତୁମେ କିନ୍ତୁ ତା ଉତ୍ତର ଶୁଣିବାକୁ ଆଉ ପ୍ରସ୍ତୁତ ନଥିବ। ହେଉ ହେଲା, ଶୀଘ୍ର ଦୁଇ କପ୍ ହର୍ଲିକ୍ସ ଆଣିବୁ ପ୍ରଥମେ ଗରମ ଗରମ ବୋଲି ବରାଦ କରୁଥିବ ଏବଂ କୃତ୍ରିମ ଅଭିମାନରେ କହିବି, କ'ଣ ବସିବାକୁ ବି କହିବନି ଦୀପକ, ତୁମେ ହସି ହସି ସରି କହିବା ପୂର୍ବରୁ ମୁଁ ସଜାଡ଼ୁଥିବି ତୁମ ସିଙ୍ଗଲ ବେଡ୍ର ତେଲ ଚିଟିକ ଚିକିଟା ଚକିଲା ଏବଂ ବେଡ୍ସିଟ୍। ତୁମେ ଖୁବ୍ ଅଳସୁଆ ହୋଇଗଲଣି ଦୀପକ, ଶୋଇବା ସେଦେବି ଝାଡ଼ିପାରୁନ, ଦେଖୁନ କେତେ ଧୂଳି କେମିତି ମଇଳା। ତୁମେ କିନ୍ତୁ ଏସବୁ ଶୁଣିବାକୁ ଆଗ୍ରହ ରଖିନଥିବ, ଚଉକିଟିଏ ଟାଣି ଝାଡ଼ିଦେବ ଟବାଲଟିଏରେ ଏବଂ ବସେଇଦେବ ଜବରଦସ୍ତ ସାମ୍ନାରେ। ହଠାତ୍ କେମିତି ଚାଲି ଆସିଲା ସୁଚିତ୍ରା, ଚିଠିରେ ତ କିଛି ଲେଖିନ, ଆଉ କିଏ ଆସିଛନ୍ତି, ଡାଡ଼ିମାନଙ୍କୁ କିଛି କହିଛ ନା ନାହିଁ, କେତେବେଳେ ବାହାରିଲ, ଗାଧୋଇଛ ନା ନାହିଁ, ଆରେ ଚରଣ ପାଣି ଅଛି ନା ନାହିଁ, ଏତେ ଗୁଡ଼ିଏ କଥା ଶୀଘ୍ର କହିଦେବ ଯେ ମଝିରେ ଉତ୍ତର ଦେବାକୁ ମୁଁ ସୁଯୋଗ ପାଉନଥିବି। ବାସ୍ ବାସ୍ ହେଲା ଦୀପକ ସାହେବ, ଆମ ପାଇଁ କାହିଁକି ଏତେ ବ୍ୟସ୍ତ, ଆମକୁ କିଛି କହିବାକୁ ସୁଯୋଗ ଦିଆଯାଉ ଏଥର, ମୋ କଥାରେ ତୁମେ ଚୁପ୍ ହୋଇକି ଚାହିଁବ ମୋତେ, ମୁଁ କହିବି କ'ଣ ଏମିତି ଚାହିଁଛ, ଟିକେ ଶୁଣ ମୋ କଥା, ଓଜନଟା କିଛି କମାଇ ଦେବି ମୁଁ ପ୍ରଥମେ ଏବଂ ମୁଁ ଗପିବି 14.5 ବର୍ଷର ସିଓରିଟି ଭଳି, ବୁଝିଲ ନା ଦୀପକ, ଆଉ ଖୁବ୍ ମଜା ହେବ, ଘରେ କାହାକୁ କହିନି, ଡାଡ଼ିଙ୍କର ଆଜି ଟୁର୍ ନାହିଁ, ଗାଡ଼ି ବାହାର କଲାବେଳେ ଉଠିନଥିଲେ ମାମି ବାଥରୁମ୍ରେ, କେବଳ ଦେଖିଛନ୍ତି ପିଅନ ଆଉ କୁକୁର ମମି, କିଏ ଜାଣିପାରିବେନି କୁଆଡ଼େ ଯାଇଛି, ଫୋନ୍ କରିବେ ସାଙ୍ଗସାଥୀ ଘରକୁ।

0: ରହି ଯାଉଥିବ ଏବଂ ଆମ ଆକର୍ଷଣର ଦୁଷ୍ଟ ସ୍ତର ହି ବଢ଼ି ଯାଉଥିବ, କିନ୍ତୁ ଏମିତି କିଛି ଘଟେ ନାହିଁ। ଯାହା ଅନେକ ଥର କଳ୍ପନା କରେ, ସ୍ୱପ୍ନ ଦେଖି ଆଶା ହୋଇ ଜମ ହୋଇ ଯୁଦ୍ଧ ଭାବରେ ଚାଲିଥାଏ, ସେମାନେ ତୁମେ ପରାଜିତ ନ ହେବାର ଶପଥ ଖାଣ୍ଟି ସୈନିକର ରୁଟିନ୍ ବାନ୍ଧିଥାଉ। ଶ୍ରାବଣର ଧାରା ସୃଷ୍ଟି କରିଥିବା ବନ୍ୟରେ ତୁମ ଇଲାକା ଏବଂ ଆମ ଇଲାକା ମଧ୍ୟରେ ରହିଯାଇଥାଏ ଅବହେଳିତ ବ୍ୟବଧାନ। ଏବଂ ଡାଡ଼ିଙ୍କର ସରକାରୀ ବଙ୍ଗଳାର ସିଦ୍ଧ ବିପରୀ ମୁଁ ଖୋଜୁଥାଏ ଝରକା ଦିଏ ଆକାଶକୁ, କେତେବେଳେ ଉଡ଼ି ଆସିବ ଶରତ ଆଖିପୁରି ଦେଖିବି, ନିରୁଦା ଭଲ ପାଇବା ଶିହରଣରେ ତୁମ କଳ୍ପନାରେ ହିଁ ରୁଟିନ୍ ବର୍ତ୍ତି ଆରି ପ୍ରସନ୍ନତାହୀନ ସମୟ ଦାଢ଼ି ବ୍ୟସ୍ତ ତାଙ୍କର ଦପ୍ତରୀ ଜଞ୍ଜାଳ ମଧ୍ୟରେ ମମି ନିଜର ଗୋତ୍ପରେ ଅନ୍ଧ ପ୍ରତି କଥାରେ ଉଚ୍ଚ ନିଚ ଧନୀ ଗରିବ କ୍ଲାସ୍ 4, 3, 2, 1 ମୁଁ କିନ୍ତୁ ଛଳ ନାଁରେ ମନ୍ଦ ପରିବେଶରେ ଜଳିଯାଏ ବନପୋଡ଼ିରେ ସରିସୃପଟିଏ ଭଳି। ଅନେକଟା ଇଚ୍ଛା କରେ ନିର୍ବାଚନ ମିଳିଯାଆନ୍ତା କି ଦୀପା କୁମାର ତୃପ୍ତିହରରେ ତୁଟି ଯାଆନ୍ତା ଡାଡ଼ି ମମିଙ୍କ ସେଇ ଚେତନ ଆର୍ଥିଅଟର ରେକର୍ଡ଼ ଏବଂ ଚମକାଇ ଦିଅନ୍ତି ତୁମକୁ। ଦେଖ ଦୀପକ ତୁମ ସୁଚିତ୍ରା ଏଣୁତେଣୁ ଜଟିଓ ନୁହେଁ, ନିଜର ମାର୍ଜିତ ରୁଚି ବୋଧ ଉନ୍ନତ ଅଭିଳାଷ ପାଇଁ ଫିଙ୍ଗି ଦେଇଛି ଆଭିଜାତ୍ୟର ସାତର ଅହମିକା, ଭୁଲି ଯାଇଛି ସୁନାପାଲଙ୍କ ଗୌରବ ପଞ୍ଜୁରୀ ରଥା। ଆସ ଆମେ ତୋଳିବା ମାଟି ବଂଶର ଶାନ୍ତି କୁଟୀର, ଚାଲ ସଜାଡ଼ିବା ତୃପ୍ତି ଏବଂ ସହଜ ବୋଧର ବଗିଚାଟିଏ। ତୁମେ ଲେଖୁଥିବ ବାସ୍ନାବର ଫୁଲ ଭଳି କବିତା, ରସଭରା ଫଳ ଭଳି ଗଳ୍ପ ଏବଂ ମୁଁ ଗାଉଥି ଯାନ ଭଳି ଜ୍ୟୋତ୍ସ୍ନାର୍ଗୀ ପଢ଼ୁଥି ମମତା ପ୍ରସନ୍ନତା ଭରା ଇତିହାସର ଦୀପକ ସୁଚିତ୍ର ଅର୍ପିଟି ଜୀବନ ଅଧ୍ୟାୟ। ଡୁବିଯାଏ ସୀମାରେଖା, ଲିବିଯାଏ ପ୍ରେରଣା ସଙ୍କେତ, ଭାସି ବନ୍ଧନର ବେଳାଭୂମି ଏବଂ ହ୍ୟାଣ୍ଡ ବ୍ୟାଗ୍ଟିରେ ଦୁଇ ହଳ ଡ୍ରେସ୍ ଡାଏରୀ ଓ କିଛି ପକେଟ୍ ମନି ସଜାଡ଼ି ମୁଁ ଭୋରରୁ ହିଁ ଘର ଛାଡ଼ିଦିଏ। ଡାଡ଼ି ନଥାନ୍ତି କୁଆଡ଼େ ଯାଇଛୁ ବେବି ବୋଲି ପଚାରିବାକୁ, ମମି ଅପେକ୍ଷା କରି ନଥାନ୍ତି ବୁଝିବାକୁ କେତେବେଳେ ଫେରିବୁ ବୋଲି। ଗେଟ୍ ଦରବାନ ଘୁଇଁ ପଡ଼ୁଥାଏ ନିର୍ମଳ ସକାଳର ଆଗମନରେ, ନିଦ ଭାଙ୍ଗିଲା ବେଳକୁ ଟ୍ରେନ୍ ଛୁଇଁ ସାରିଥାଏ ତୁମ ସହରର ପ୍ଲାଟଫର୍ମ। ଗତରାତି ଅନିଦ୍ରା ବୁଲି ହୋଇଯାଇଥାଏ ପାସେଞ୍ଜର ଟ୍ରେନ୍ର 2.5 ଘଣ୍ଟା ଯାତ୍ରାରେ, ସକାଳର ସୂର୍ଯ୍ୟ ହସୁଥାଏ ଛନ୍ ଛନ୍, ରିକ୍ସା ବାସ୍ ଅସୁବିଧା ନଥାଏ ପହଞ୍ଚାଇ ତୁମ କଲୋନୀରେ। କ୍ୱାର୍ଟରଟି କେଉଁଠି ପଚାର ପଚାର ଉତ୍ତରଦାତାଙ୍କ ଆଖି ଘୁରି ବୁଲୁଥାଏ, ଇଏ ଏଇ ନବଯାତ୍ରୀ ବୋଲି। ତୁମ ଘର ସାମ୍ନାରେ ରିକ୍ସା ଅଟକିଲା ପରେ ସାହେବଟି ସାଙ୍ଗ ନଜର ବି ବା ଯାଉଥାଏ, ଯୁବତୀ ସେଠି ଅବିବାହିତ ପୁଅଟି ଘରକୁ ଏକା ଏକା ଆସିବା ଏମିତି କ'ଣ ନା ଘଟଣାଟି। ଗେଟ୍ ଖୋଲି କୋର୍ଟିଆରେ ପାଦ ଦେଉ ଅଧିକ ଝାଉଁଳି ଯାଏ ମନ, ଅନେକ ବର୍ଷ ହେଲା ଯେମିତି କେହି ରହୁନାହାନ୍ତି ଗାଈ ସୌନ୍ଦର୍ଯ୍ୟ ପାସୁ କବିଟିର ଘର ଅରମା ଜଙ୍ଗଲ ଘେରରେ। ହଁ ତୁମ ଚେତନାର୍ଥ ପାର୍କର ସଜଡ଼ା ଲତାଟି ଠୁ ଅଧିକ ମନୋରମ ଅରଣ୍ୟର ବୁଦାଟିଏ, ମରୁମିର ଗୁଳ୍ମଟିଏ ଅଜବ ଅଜବ କାନ୍ଦ ଲାଗୁଥାଏ ଏମିତି ପରିବେଶରେ, ବିଷନ୍ନ ଆଖିରେ ଲୁହ କିନ୍ତୁ ରହିପାରେ ନା। ଗତ ରାତିର ତନ୍ଦ୍ରା ବିଜଡ଼ିତ ଆଖିରେ ସ୍ୱପ୍ନଟି କ'ଣ ଏଇ ସତ ହୋଇଯାଉଛି କି, ଥରିଯାଏ ଛାଡ଼ି କବାଟରେ ହାତ ଯଦି ଖୋଲିଯାଏ କଲିଂ ବେଲ୍ ବଜାଏ ଅବାସକୁ ହିଁ ଚରଣ କରି ନଥାଏ ଆଟେଣ୍ଡ କରିବାକୁ। ଡ୍ରଇଂ ରୁମ୍ରେ ତା ଫଟୋ ସୁନେରି ବାତ୍ୟା ବିଧ୍ୱସ୍ତ ଗାଁଟି ଏବେ ଝୁଲୁଥାନ୍ତି ଅବିନସ୍ତ ହୋଇ ଅଳନ୍ଧୁଘରରେ। ଅସରାପା ଏବଂ ମୁସାଲାଣ୍ଡିରେ ଦୀପା କୋଲି ଡାକିକି ଖଟ ନିକଟକୁ ପହଞ୍ଚିଲା ବେଳକୁ ବି ହେଲୁ ସୁଚେତା କହି ତୁମେ ଉଠିନଥାଉ। ଅଧାମେଲା ଧରକାରେ ନିଷ୍ପନ୍ଦ ପବନ, ଅନାକର୍ଷଣୀୟ ବେଡ଼ ଲାଇଟ୍ ଲାଲୁଅରେ କୋଠରୀରେ ସଡ଼ିଯାଇ ଅବସ୍ଥା, ତୁମ କପାଳରେ ହାତ ଦେଉ ଖଇ ଫୁଟା ତାତି ସମ୍ଭାଳି ପାରେ ନିଜକୁ, କାନ୍ଦି ପୁଣି କାନ୍ଦି ହୁଏନି କାହିଁକି ଏମିତି, ଦୀପକ ବୁଝିପାରେ ନିଜକୁ କ'ଣ ହେବ ହେ ଭଗବାନ। ଭୋ ଭୋ ହୋଇ କୁଣ୍ଡେଇ ଧରି ତୁମକୁ ନିଜ ମାଲରେ ପୋଛିଦିଏ ତୁମ ଦୀର୍ଘ ଦିନର ଅସୁସ୍ଥତାରେ ଦୁର୍ବଳ ଧାରା। ହଁ ସୁଚିତ୍ରା କେତେବେଳେ ଆସିଲ, ଆଖି ଖୋଲି କ୍ଷୀଣ କଣ୍ଠରେ କହିବାକୁ ଚେଷ୍ଟା କର ତୁମେ। ତୁମ ଅଧିକତାରେ ବଢ଼ିଯାଏ ଘର ମୋ ଧୈର୍ଯ୍ୟ, ଅଣ୍ଟା ବିଡ଼ି ସଜାଡ଼ି ତୁମ କିଚେନ୍ ଷ୍ଟୋର ଡ୍ରଇଂ ବେଡ୍, ହାତକୁ ବଢ଼ାଇ ଦିଏ ଗରମ ହର୍ଲିକ୍ସ ବଟର ଯା ଉଷୁମ ତାଜା ପାଉଁଡ଼ି କ୍ରିମ୍ ବିସ୍କୁଟ, ରିକ୍ସା ଡାକି ନେଇଯାଏ ଡାକ୍ତରଖାନା, ସଫା କରି ବସେ ତୁମର 2 ମାସରୁ ମଇଳା ଡ୍ରେସ୍ ଲୁହାପଟା, ନିଜ କଥା ଭାବିବାକୁ ସମୟ ମିଳେ, ଅଭିଚ୍ଛା କରିବି ଓଲଟାଏ ତୁମର ଡାଏରୀ ମଝିରେ ମଝିରେ ଧାଡ଼ି ଡେଲେ 2 ମାସ ହେଲାଣି ଛୁଟି, ବରାବର ମାନସିକ ଅସ୍ଥିରତା ମଧ୍ୟରେ ଅସୁସ୍ଥତା କମିଯାଉଛି, ଜିଇଁବାର ଆଗ୍ରହ ଚରଣ ଚାଲିଯାଇଛି ଗାଁକୁ ଚିଠି ଦେବା ବନ୍ଦ ଇତ୍ୟାଦି ଇତ୍ୟାଦି। ଦୀପକ ମୋ ପ୍ରତି ନିରବ ଅଭିମାନଟି ଅତୀତ ଟୋପି କ୍ଷୋଭ ରଖେ ମନରେ, ତୁମ ବାପା ସାଧାରଣ ଗ୍ରାମ୍ୟ ଶିକ୍ଷକଟିଏ, ମା ସ୍ୱପଶିକ୍ଷିତା ଗୃହିଣୀଟି, ଭଉଣୀ ବିବାହିତା ନର୍ସଟିଏ, ନିଜ ଦାୟିତ୍ୱ ସମ୍ପନ୍ନ ଅଧ୍ୟାପକ, ଏ କ'ଣ ତୁମର ପାପ ଦୀପକ, ନିଜର କ'ଣ ଏମିତି ଅଭାବ ହୋଇଯାଇଛି ଯେ ମିଳେଇ ଯାଉଛ ନିରବରେ। ତୁମ ଭଳି ସରଳ ମମତାମୟ ଅଭିଯୋଗହୀନ ମାଆଟିର ମୁଁ ପାଇନି, ସହଜ ବୋଧଗମ୍ୟ ବାପାଟି ଏତେ ମିଳିନି ମୋତେ, ବରଂ ତୁମର ସୁଚିତ୍ରା ଡାକରେ ମୁଁ ଏତେ ଉଚ୍ଚରେ ପହଞ୍ଚି ଯାଏ ଯେ ଏଥର ମୁଁ ନିଷ୍ପତ୍ତି କରି ଆସିଛି ଦୀପକ, ମୁଁ ତ ଆଉ ନାବାଳିକ ନୁହେଁ, ନିଜର ଛୋଟିଆ ଛାଡ଼ିଏ କ'ଣ ପୂରଣ କରିପାରିବାନି, ଏଣିକି ରହିବି ତୁମ ପାଖରେ ଅତି ନିକଟରେ, ଲୋଡ଼ା ନାହିଁ ପ୍ରଥମ ଶ୍ରେଣୀ ଘର ସୁଖ ଭୋଗ ସାମାଜିକ ପ୍ରତିଷ୍ଠା, ମୋ ସ୍ୱୀକୃତରେ ତୁମେ ଓଠ ଭାଙ୍ଗ ଧରି ଆସି ଧାରେ ହସ, ଆଖି କୋଣର ସ୍ପଷ୍ଟ ହୋଇ କାଣିକାଏ ପ୍ରସନ୍ନତା, ବର୍ଷାର କଳାବାଦଳ ସରିଯାଇଛି ଏତେ ଦିନ ପରେ ଆକାଶରୁ, ଶରତ ସକାଳର ବର୍ତ୍ତମାନରେ ପରାଜୟ କେବେ ବି ଚାହୁଁନ ତ ନିରବ ସୈନିକର ଆଖି ସାମ୍ନାରେ ଯୁଦ୍ଧ କାନ୍ଦି ପତ୍ର ଧରି ଠିଆ ହୋଇଛି ଶାନ୍ତି କପଟିଏ ପ୍ରୀତି ପଦ୍ମଟିଏ ସୁଚିତ୍ରା ବେଶରେ। ଦୀପକ ତୁମ ସୁଚିତ୍ରା ଅନୁଭବ କରୁଛି ସୈନିକର ବି ସୁନ୍ଦର ଆଖି ଉଠ ମନ ଅଛି, ପ୍ରତିଟି ଛାତି ତଳେ ଅସୀଣ ଜନ୍ମର ସ୍ୱପ୍ନ ଫଗୁଣ ମଳର ଭାମନା, ମୋର ବି ତୁମର ବି ଇଚ୍ଛା ଏବଂ ଆଶା ଭିତରେ ଭରି ରହିଛି ବିରୋଷଣୀ ପ୍ରାଚୁର୍ଯ୍ୟ, ତା ତ ଜୀବିବା ପାଇଁ କମ୍ ନୁହେଁ।
1: ପ୍ରାରମ୍ଭିକ ଡକ୍ଟର ବିଭୂତିଭୂଷଣ ମହାପାତ୍ର ଆଧୁନିକ ପ୍ରବନ୍ଧ ସାହିତ୍ୟ।

0: ଜଣେ ପ୍ରତିଦଶା ପ୍ରବନ୍ଧିକ, ଜଣେ ସମାଲୋଚକ, ସୁସଂଗଠକ, ଶିକ୍ଷାବିତ୍, ସମୀକ୍ଷକ, ସମାଜସେବୀ ଭାବରେ ସାରା ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ତାଙ୍କର ଅନେକ ଗୁଡ଼ିଏ ସୃଷ୍ଟି ମଧ୍ୟରୁ କୋଦଳ ଓ ଆଠଗଡ଼ ଅଞ୍ଚଳ ସାହିତ୍ୟ ସାହିତ୍ୟିକ ଏକ ଭିନ୍ନ ସ୍ୱାଦର ପ୍ରବନ୍ଧ। ଯଥାର୍ଥରେ କହିବାକୁ ଗଲେ ଅସଦୁର୍ଗ ବା ଆଠଗଡ଼ ହିଁ ସାହିତ୍ୟ ସର୍ଜନାର ପ୍ରାଣକେନ୍ଦ୍ର ଥିଲା। ମହାପଣ୍ଡିତ ଜାଗିଙ୍କ ଧର୍ମପ୍ରବର୍ତ୍ତକ ବସୁ ପ୍ରହରାଜ, କବିଚନ୍ଦ୍ର ହନୁରାୟ ଗୁରୁ, ଯଦୁମଣି ଭଳି ବିଶିଷ୍ଟ ବିଶିଷ୍ଟ ସ୍ରଷ୍ଟାମାନେ ଆଠଗଡ଼କୁ ହିଁ ବାଛିଥିଲେ ନିଜର ସର୍ଜନାର କ୍ଷେତ୍ର ରୂପେ। ତାହେଲେ ଆସୁ ଶୁଣିବା ପ୍ରାବନ୍ଧିକ ଡକ୍ଟର ବିଭୂତି ଭୂଷଣ ମହାପାତ୍ରଙ୍କ ପ୍ରବନ୍ଧ କୋଦଳା ଓ ଆଠଗଡ଼ ଅଞ୍ଚଳର ସାହିତ୍ୟ ଓ ସାହିତ୍ୟିକ ପ୍ରବନ୍ଧ ଶୀର୍ଷକ।
1: ମୋର ପ୍ରବନ୍ଧର ଶୀର୍ଷକ କୋଦଳା ଆଠଗଡ଼ର ସାହିତ୍ୟ ଓ ସାହିତ୍ୟିକ। କୀର୍ତ୍ତି ରକ୍ଷର ମାଳିନୀ ସ୍ଥିରା ଭବତୀ ଭୂତ ମାନବ ନିର୍ମିତ ପ୍ରସାଦ ନଗରୀ ଗ୍ରାମ ମଠ ମନ୍ଦିର ପ୍ରଭୃତି କୀର୍ତ୍ତି ଭଙ୍ଗ ଓ ନଶ୍ୱର। କିନ୍ତୁ କବି ହୃଦୟ ଛାଞ୍ଚରେ କଳ୍ପନାର ସ୍ୱଚ୍ଛ କାଚ ଦେଇ ମାନବ ପ୍ରତିଭା ପ୍ରସ୍ତୁତ ଅଳଙ୍କାର ବିମଣ୍ଡିତ ନବବର୍ଣ୍ଣମାଳାର ପ୍ରତିଫଳିତ ଉତ୍କୃଷ୍ଟ ରଚନାବଳୀ ଚିର ଅମ୍ଳାନ ଓ ଭାସ୍ୱର ହୋଇରହେ। ଏ ଦୃଷ୍ଟିରୁ ପ୍ରତ୍ୟେକ ସମୟରେ ରାଜାମାନେ ପୃଷ୍ଠପୋଷକତା ଦେଇ କବିମାନଙ୍କୁ ରାଜପରିସରଭୁକ୍ତ କରାଇ ସାହିତ୍ୟ ବିକାଶର ମାର୍ଗକୁ ପୁଷ୍କଳିତ କରିଥାନ୍ତି। ଏ ଦୃଷ୍ଟିରୁ ବିଚାର କରାଗଲେ ଉଭୟ ସଂସ୍କୃତ ଓ ଓଡ଼ିଆ ସାହିତ୍ୟ ବିକାଶ ପାଇଁ କୋଦଳା ଆଠଗଡ଼ ରାଜକୋଷ ସଙ୍କୁଚିତ ନଥିଲା। ସପ୍ତଦଶ ଓ ଅଷ୍ଟଦଶ ଶତାବ୍ଦୀରେ ସାହିତ୍ୟର ଅଭୂତପୂର୍ବ ପ୍ରଗତିର କାରଣ ଅନୁସନ୍ଧାନ କଲେ ଜଣାଯାଏ ଯେ ସେକାଳର ସ୍ୱାଧୀନ ଦେଶୀୟ ନରପତିମାନେ ସାହିତ୍ୟ ଚର୍ଚ୍ଚାରେ ମନୋନିବେଶ କରୁଥିଲେ। ମାତୃଭାଷାର ବୃଦ୍ଧି ନିମିତ୍ତ କାବ୍ୟାଦି ଗ୍ରନ୍ଥ ରଚନା କରିବାରେ ପଣ୍ଡିତମାନଙ୍କୁ ଉତ୍ସାହିତ କରୁଥିଲେ। ରାଜନ୍ୟବର୍ଗଙ୍କ ପୃଷ୍ଠପୋଷକତା ଲାଭ କରି ପଣ୍ଡିତମାନେ ବହୁ ଗ୍ରନ୍ଥ ରଚନା ପୂର୍ବକ ସ୍ୱ ସ୍ୱ ଆଶ୍ରୟଦାତାଙ୍କଠାରୁ ପ୍ରଭୁତ ଧନଲାଭ କରିବା ସଙ୍ଗେ ସଙ୍ଗେ ଅଭିନବ ପଦପଦବୀରେ ଭୂଷିତ ହୋଇଥିଲେ। ଯଥାର୍ଥରେ କହିବାକୁ ଗଲେ ଏହି ସ୍ଥାନ ହିଁ ସାହିତ୍ୟ ସର୍ଜନାର ପ୍ରକୃଷ୍ଟ କେନ୍ଦ୍ର। ପ୍ରକୃତିରେ ବାଲୁକେଶ କବିସୂର୍ଯ୍ୟ ବିଳସିତ ଅଷ୍ଟଦୁର୍ଗ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ସଙ୍ଗୀତ କଳ୍ପଲତା ଆଦି ନାଗେଶ୍ୱର କେତକୀ ସ୍ୱର୍ଣ୍ଣଚମ୍ବା ଉପବନ ବିଶିଷ୍ଟ ରାଜବାଟିରେ ରାଜନୈତିକ ସ୍ୱୟ ସ୍ୱର ଯନ୍ତ୍ର ତାଳ ଲୟ ସଂଯୋଜନାରେ ସଂସ୍କୃତ ମୁଖରିତ ଓ ତରଙ୍ଗାୟିତ ହେଉଥିଲା। ମହାପଣ୍ଡିତ ଜାଗିଙ୍କ ଧର୍ମପ୍ରବର୍ତ୍ତକ ବସୁ ପ୍ରହରାଜ, କବିଚନ୍ଦ୍ର ହନୁମନ୍ତ ରାୟଗୁରୁ, ତଦ୍ୟପୁତ୍ର ଗୋବିନ୍ଦ ରାୟଗୁରୁଙ୍କ ବିରାଟ ରନ୍ଥାବଳୀ, ଯଦୁମଣିଙ୍କ ଅନୁଭବ ରଚନା ଇତ୍ୟାଦି ଯେଉଁ ଭୂମିକାରେ ହୋଇଥିଲା ଯେକୌଣସି ସାହିତ୍ୟ ଓ ଇତିହାସ ଲେଖାରେ ତାହାରୁ ଭଳି ସମ୍ପଦ କ'ଣ ହୋଇପାରେ। କୋଦଳା ଆଠଗଡ଼ ରାଜ୍ୟର ଯେଉଁ କେତେକ କୃତବିଜ୍ଞ ଉତ୍କଳୀୟ ମାତୃସାହିତ୍ୟ ଓ ସଂସ୍କୃତ ସାହିତ୍ୟ ବିକାଶ ସାଧନ ପାଇଁ ଜୀବନ ଉତ୍ସର୍ଗ କରିଥିଲେ ସେମାନଙ୍କ କୃତିଗୁଡ଼ିକ ଓ ଜୀବନଧାରା ଉପରେ ଆଲୋକପାତ କରାଯିବାର ପ୍ରୟାସ କରାଯାଇଛି। ପ୍ରଥମେ ବାସୁଦେବ ରଥ ସୋମଯାଜ, ଏଥିରେ ଆଠଗଡ଼ ନରେଶ ଶ୍ରୀ ଜଗନ୍ନାଥ ହରିଚନ୍ଦନ ଓ ଏହାଙ୍କ ପୁତ୍ର ମଧୁସୂଦନ ହରିଚନ୍ଦନ ଜଗଦେବଙ୍କ ଦ୍ୱାରା ଦରବାରରେ ଦେବାନ ବସୁ ପ୍ରହରାଜ ରାଜଗୁ ବାସୁଦେବ ରଥ ସୋମଯାଜୀଙ୍କର ସାହିତ୍ୟିକ ପ୍ରତିଭା ଓ ପାଣ୍ଡିତ୍ୟ ସଂସ୍କୃତ ସାହିତ୍ୟର ଏକ ଅମୂଲ୍ୟ ସମ୍ପର୍କ। ବାସୁଦେବ ରଥ ସୋମଯାଜୀଙ୍କ ଶ୍ରେଷ୍ଠ କୃତି ଗଙ୍ଗବଂଶାନଚରିତମ୍ ଏକ ଚମ୍ପୁ କାବ୍ୟ। ଏହା ସମଗ୍ର ଭାରତର ଏକ ପ୍ରସିଦ୍ଧ ଗ୍ରନ୍ଥ। ଏତଦ୍ବ୍ୟତୀତ କୁଣ୍ଡିଚା ଚମ୍ପୁ ନାମକ ଏକ ଦୁଷ୍ପ୍ରାପ୍ୟ ଗ୍ରନ୍ଥ ଏହାଙ୍କ ଦ୍ୱାରା ସୃଷ୍ଟି। କବି ସପ୍ତଦଶ ଶତାବ୍ଦୀର ଶେଷ ଭାଗ ସମ୍ଭବତଃ ଖ୍ରୀଷ୍ଟାବ୍ଦ 1690ରେ କୋଦଳା ସନ୍ନିକଟ ଲାଠୁଳି ରଘୁନାଥପୁର ଶାସନରେ ଭୂମିଷ୍ଠ ହୋଇଥିଲେ। ବସୁଙ୍କର ପ୍ରଣୀତ ବସୁ ପ୍ରକ୍ରିୟା, ରାଘବ ଯାଦବ୍ୟ, ମୁକ୍ତାନାଟିକା, ଫଣିଭାଷ୍ୟ ଟିକା, ବାଣୀଭଣ୍ଡାରର ଏକ ଅମୂଲ୍ୟ ଦୁଷ୍ପ୍ରାପ୍ୟ ଗ୍ରନ୍ଥ। ଦୟାନିଧି ତର୍କପଞ୍ଚାନନ ଏହାଙ୍କ ଲିଖିତ ଦୁଷ୍ପ୍ରାପ୍ୟ ଅନେକ ଗ୍ରନ୍ଥମାନଙ୍କ ମଧ୍ୟରେ ଅଭିନବ ରାମାୟଣ ଅନ୍ୟତମ। କଥିତ ଅଛି ବସୁ ପ୍ରହରାଜଙ୍କ ଅନୁପସ୍ଥିତିରେ ପଣ୍ଡାନନ ରାଜସଭାରେ ସଂସ୍କୃତ ରାମାୟଣକୁ ଚମତ୍କାର ଅନୁଶୀଳନ କରୁଥିଲେ ମଧୁସୂଦନ ହରିଚନ୍ଦନ ଜଗଦେବ। କୋଦଳା ଆଠଗଡ଼ର ଦ୍ୱାବିଶୁଦ୍ଧ ପ୍ରଶାସକ ଓ ଜଣେ ଉଚ୍ଚକୋଟୀର କବି ଥିବା ଜଣାଯାଏ। ରାଜସଭାରେ ସାହିତ୍ୟ ଚର୍ଚ୍ଚାର ଅନୁପ୍ରେରଣା ମଧୁସୂଦନ ହରିଚନ୍ଦନ ଜଗଦେବଙ୍କୁ ସାହିତ୍ୟ ସୃଷ୍ଟିରେ ସହାୟକ ହୋଇଥିଲା। ଏହାଙ୍କ ରଚିତ ବୈଶାଖ ମହାତ୍ମ୍ୟ ଚତୁର୍ଦ୍ଦଶ ଅକ୍ଷର ବିଶିଷ୍ଟ ରଚନା ଦୁର୍ଗା ରହସ୍ୟ, ସଂସ୍କୃତ ଚଣ୍ଡୀ ଓ ବୈଶାଖ ମହାତ୍ମ ଗ୍ରନ୍ଥର ସରଳ ଓଡ଼ିଆ ପଦ୍ୟାନୁବାଦ କରିଥିଲେ ଭଟ୍ଟ ଗୋପୀନାଥ ଦୀକ୍ଷିତ। କୋଦଳା ଆଠଗଡ଼ ରାଜ୍ୟ ବୈଦେଶ କବି ଭଟ୍ଟ ଗୋପୀନାଥ ଦୀକ୍ଷିତ ସଂସ୍କୃତ ସଂସ୍କାର ରତ୍ନମାଳାର ରଚୟିତା ପରମାନନ୍ଦ ମହାପାତ୍ର। ପରମାନନ୍ଦ ମହାପାତ୍ର ବସୁ ପ୍ରହରାଜଙ୍କ ଜ୍ୟେଷ୍ଠ ଦାତାଙ୍କର ପ୍ରଥମ ସନ୍ତାନ ଏବଂ ପ୍ରସିଦ୍ଧ କନକଦୁର୍ଗା ସାଧକ ଅଷ୍ଟଦୁର୍ଗ ରାଜନ।

0: ପ୍ରଧାନ ଅମାତ୍ୟ। ଏହାଙ୍କ ବିରଚିତ ସଂସ୍କୃତ ବୈଶାଖ ପୁରାଣ ଏକ ଅମୂଲ୍ୟ ଦୁଷ୍ପ୍ରାପ୍ୟ ଗ୍ରନ୍ଥ। କବି ସୂର୍ଯ୍ୟ ବଳଦେବ ରଥ କବିଙ୍କର କିଶୋର ଚନ୍ଦାନନ୍ଦ ଚମ୍ପୁ ଚୌପଦୀ ରତ୍ନାକର ଚନ୍ଦ୍ରକଳା କାବ୍ୟ ଏତଦ୍ ବ୍ୟତୀତ ଅନେକ ସଙ୍ଗୀତ ଚୌପଦୀ ଚୌଡ଼ିଶା ଓ କେତେକ କବିତା ତାହାଙ୍କୁ ବର୍ତ୍ତମାନ ମଧ୍ୟ ଜୀବିତ ରଖିଅଛି। କବିଙ୍କର ଲେଖା ଗୁଡ଼ିକ ଶୃଙ୍ଗାର ରସଧର୍ମୀ ସୃଜନୀ ଗୁଡ଼ିକରେ ଆଷାଢ଼ ଶୁକ୍ଳ ପାହାଡ଼ିଆ କେଦାର ଗୁଜୁରୀ କାମୁଦୀ ତୌଡ଼ି ପରଜ ମଙ୍ଗଳ ଗୁଜରୀ ବଙ୍ଗଳାଶ୍ରୀ ଘଣ୍ଟାରବ କଲ୍ୟାଣହାରୀ ରସକୁଲ୍ୟା ଇତ୍ୟାଦି ଅନେକ ରାଗିଣୀର ପ୍ରୟୋଗ କରି ଗାନ ବେଳେ ତାଳ ଲୟର ସୂଚନା ନେଇ କୃତିଗୁଡ଼ିକୁ ଜୀବନ୍ତ କରିଛନ୍ତି। କବିଚନ୍ଦ୍ର ଚନ୍ଦ୍ରଶେଖର ରାୟଗୁରୁ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ପ୍ରାକ୍ତନ ଜମିଦାରୀରେ ଲାଠୁଳି ରଘୁନାଥପୁର ଶାସନ କବିଙ୍କର ଜନ୍ମସ୍ଥାନ। କଟପାୟା ଏହାଙ୍କ ଶ୍ରେଷ୍ଠ ଦୁଷ୍ପ୍ରାପ୍ୟ ଗ୍ରନ୍ଥ। କଟପାୟା ବ୍ୟତୀତ ପ୍ରବନ୍ଧ ରତ୍ନାକର ଶିବରାମ ଜଣାଣ ଚୌପଦୀ ରତ୍ନ ଚୌପଦୀ ମାଳା କୋଳି ବିକ୍ରୟ ଲୀଳା ଇତ୍ୟାଦି କବିଙ୍କର ଅନୁପମ ସୃଷ୍ଟି। କବି ଯଦୁମଣି ମହାପାତ୍ର କବି ଗଞ୍ଜାମ ଜିଲ୍ଲା କୋଦଳା ଆଠର ଗୋଟିକଟିକା ସାହିର ବର୍ଦ୍ଧକୀ ମୁକୁନ୍ଦ ମହାପାତ୍ର ଚିତ୍ରକାରଙ୍କ ପତ୍ନୀ ଶୋଭାଦେଙ୍କ ଗର୍ଭସମ୍ଭୂତ। କବି ଥିଲେ ବାଣୀ ଉପାସକ ହାସ୍ୟରସିକ ଦୃଢ଼ମନା ଓ ନିର୍ଭୀକ। ସରସ୍ୱତୀଙ୍କ ଦ୍ୱାରା ବରଦା ହେଲେ ମଧ୍ୟ ଆଜନ୍ମ ନୂଆ ପଦ୍ମାଳୟାଙ୍କ ରୂପାବିହୀନ। କବିଙ୍କ ସାହିତ୍ୟ ସୃଷ୍ଟିଗୁଡ଼ିକ ମଧ୍ୟରେ ରାଘବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଦୁଇଟି ପ୍ରସିଦ୍ଧ ଗ୍ରନ୍ଥ। କୃତିଗୁଡ଼ିକରେ ଅତିଥିଙ୍କ ଅଦ୍ଭୁତ ରସ ଓ ଅହଙ୍କାର ବ୍ୟବହାର ଦେଖିବାକୁ ମିଳେ। ଅନେକ ଛୋଟ ଛୋଟ କବିତାର କବି ପ୍ରଣେତା ଏହାଙ୍କ ହାସ୍ୟରସ ସମ୍ବଳିତ ଗଳ୍ପଗୁଡ଼ିକ ଯଦୁଣୀ କଥାରହସ୍ୟ ନାମରେ ନାମିତ। କବି ଗଦାର ପଦ୍ଧତିର ପ୍ରଥମ ଉତ୍କଳାନୁବାଦ କରିଥିଲେ। ଏହାଙ୍କ ଦ୍ୱିତୀୟ କୃତି ବାକ୍ୟାବଳୀ। କବି ରାମକୃଷ୍ଣ ରଥ କବି ରଘୁନାଥ ରାଜାବଳୀ ଜନ୍ମସ୍ଥାନ ଛଚିନା ଜଗନ୍ନାଥପୁର ଶାସନ। ଏହାଙ୍କ ଅନୁପମ ସୃଷ୍ଟିଗୁଡ଼ିକ ମଧ୍ୟରେ ରଘୁନାଥ ବିଳାସ ଓ ଉଷା ବିଳାସ ନାମକ ଦୁଇ ଗ୍ରନ୍ଥ ଦେଖିବାକୁ ମିଳେ। ଚୌପଦୀ କଳନ୍ଧି ଏହାଙ୍କ ମନୋହର ସଙ୍ଗୀତ ପୁସ୍ତକ। ପଣ୍ଡିତ ମହାଦେବ ରାଜଗୁରୁ ମହାଦେବ ରାଜଗୁରୁ ବଗାଡ଼ି ମଧୁସୂଦନପୁର ଶାସନରେ ଜନ୍ମଲାଭ କରି ଧର୍ମୀୟ ବ୍ୟବସ୍ଥାପକର ଲୋକ ସମାଦୃତ ହୋଇପାରିଥିଲେ। ରାଜଗୁରୁ ସିଂହା ଆଠର ରାଜାଙ୍କ ପ୍ରଦତ୍ତ ପଦବୀ। ରାମଚନ୍ଦ୍ର ତର୍କାଳଙ୍କାର କବି ଅନେକ ଦୁଷ୍ପ୍ରାପ୍ୟ ଦର୍ଶନଶାସ୍ତ୍ର ଓ ତର୍କଶାସ୍ତ୍ର ପ୍ରଣୟନ କରିଥିଲେ। ବିଦ୍ୟାଭୂଷଣ ଲୋକନାଥ ଧନଞ୍ଜୟପୁର ଶାସନର ଭୂସୁର ଦମ୍ପତି ଗୋବିନ୍ଦ ମିଶ୍ର ଓ ଚନ୍ଦ୍ରମଣି ଦେବୀଙ୍କର ଜ୍ୟେଷ୍ଠ ପୁତ୍ର। କାବ୍ୟକଳାନିଧି ଏହାଙ୍କ ରଚିତ ଏକ ଅଳଙ୍କାରିକ ଗ୍ରନ୍ଥ। କବିଚନ୍ଦ୍ର ହନୁମାନ ରାୟଗୁରୁ କବି 1827 ଖ୍ରୀଷ୍ଟାବ୍ଦରେ ବ୍ରାହ୍ମଣଚାଇ ଗ୍ରାମରେ ଜନ୍ମଲାଭ କରିଥିଲେ। ରାଧା ଗୋବିନ୍ଦ ଚନ୍ତୁ ଓ ମାନଭଞ୍ଜନ ଏହାଙ୍କର ଦୁଇଟି ନସର କୃତି। ଗୋବିନ୍ଦ ରାୟଗୁରୁ କବି କବିଚନ୍ଦ୍ରଙ୍କ ପୁତ୍ର ଅଟନ୍ତି। ବୃନ୍ଦାବନ ଚନ୍ଦ୍ରାନନ୍ଦ ଚମ୍ପୁ ଅଭିନବ ଚୌପଦୀ ରତ୍ନାକର ପ୍ରହଲ୍ଲାଦ ନାଟକ ଦେବେନ୍ଦ୍ର ସଭା ନାଟକ ଜଣାଣମାଳା ଭଜନମାଳା ଇତ୍ୟାଦିର ସ୍ରଷ୍ଟା। ନାରୀ କବି ନୃପଜେମା ଅଷ୍ଟାଦଶ ଶତାବ୍ଦୀର ନାରୀ କବି ନୃପଜେମା ଅନେକ ଜଣାଣ ଭଜନର ଲେଖିକା। କବି ନୃସିଂହ ପଟ୍ଟନାୟକ ଏହାଙ୍କ ଦ୍ୱାରା ବ ଆଦ୍ୟାନୁପ୍ରାସରେ ବାସୁଦେବ ବିଳାସ ଓ ସୁଲକ୍ଷଣ ନାମରେ ଦୁଇ କାବ୍ୟ ରଚିତ। ଏମାନଙ୍କ ବ୍ୟତୀତ ଅନେକ କବି ଓ ସେମାନଙ୍କ କୃତି ସାହିତ୍ୟାକାଶ ମଣ୍ଡନ କରିପାରିନାହିଁ। ଅଧୁନାତନ ଅନେକ କବି ଓ ଲେଖକ ସ୍ୱୀୟ ଲେଖନ ଚାଳନା କରି ଯଶସ୍ୱୀ ଅଛନ୍ତି। ଏହି କ୍ଷେତ୍ରରେ ପ୍ରାଚୀନ କବିମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହା ମୋର ପ୍ରଥମ ପ୍ରୟାସ ମାତ୍ର। ମୋର ଆଶା ଭବିଷ୍ୟତରେ ବହୁ ଅନୁସନ୍ଧିଛୁ ଐତିହାସିକ ସାହିତ୍ୟିକ ଓ ଗବେଷକ ଗବେଷଣା କରି କବିଙ୍କର ପ୍ରତିଭା ଅନ୍ୱେଷଣରେ ବ୍ରତୀ ହୋଇ ଏହାଙ୍କର ସମ୍ପୂର୍ଣ୍ଣ ରହସ୍ୟ ଉଦ୍ଘାଟନ କରିବି।
1: ଶ୍ରୋତା ବନ୍ଧୁ, ଆଜିର କସ୍ତୁରୀ କାର୍ଯ୍ୟକ୍ରମ କିପରି ଲାଗିଲା ନିଶ୍ଚୟ ଚିଠି ଲେଖି ଜଣାଇବେ। ଆମର ଠିକଣା ହେଲା କସ୍ତୁରୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ପିନ୍କୋଡ଼୍ ହେଲା 701001। ନମସ୍କାର।

0: ଯୋଡ଼ି ସାରିଲେଣି।
1: ଯାଇଥିଲେ ବିଶ୍ୱନାଥ ପାଣିଗ୍ରାହୀ ଆକାଶବାଣୀ ପ୍ରଭପୁର। ଶ୍ରୋତାବନ୍ଧୁ ଶୁଣୁଛୁ ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 8:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ, ସୁଗମ ସଙ୍ଗୀତ ଶୁଣିବୁ ସକାଳ 8:45। ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ ଦିନ 9:00, ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ। କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବୁ ଦିନ 10:00, ଲୋକଗୀତ ଶୁଣିବେ ଦିନ 11:00। କାର୍ଯ୍ୟକ୍ରମ ମହିଳା ମହଲ ଶୁଣିବୁ ଦିନ 11:30। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ ଦିନ 12:00। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଅପରାହ୍ନ 5:30। ନାଟ୍ୟଧାରା କ୍ରମରେ ଶୁଣିବୁ ପ୍ରହ୍ଲାଦ ନାଟକର 6ଷ୍ଠ ଭାଗ, ପରିବେଷଣ କରିବେ ଶ୍ରୀ ଗୁରୁନାଥ ସାହୁ ଓ ସାଥୀ। ସନ୍ଧ୍ୟା 6:15 ଶୁଣିବେ ଶ୍ରୀ ରାମଚରିତ ମାନସ, ଆଜି ପ୍ରଚାର କରିବୁ ଏହାର 30ତମ ଭାଗ। କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ର ସନ୍ଧ୍ୟା 6:30। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7:00। କାର୍ଯ୍ୟକ୍ରମ କୃଷି ସଂସାର ଶୁଣିବେ ରାତି 7:30। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:00। ରାତି 8:15 ଶୁଣିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ରାତି 8:30। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ ରାତି 9:00। ଏବଂ ରାତି 10:00 ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତର ପୁନଃ ପ୍ରସାରଣ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥା ହୁଏ। ଏଇଥରର ବିଷୟ ରହିଛି ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ଆଜି ଅପରାହ୍ନ 5:00।

ଏ ଗୀତଟି ଶୁଣିଥିଲେ ଚଳଚ୍ଚିତ୍ର ଅଜନବୀରୁ। କଣ୍ଠଶିଳ୍ପୀ କିଶୋର କୁମାର, ଗୀତକାର ଆନନ୍ଦ ବସି, ସଙ୍ଗୀତ ନିର୍ଦ୍ଦେଶନା ଆର୍ଟି ବର୍ମନ।

ଗୀତଟି ଶୁଣିଥିଲେ କିଶୋର କୁମାରଙ୍କ କଣ୍ଠରେ ଚଳଚ୍ଚିତ୍ର ଅମର ପ୍ରେମରୁ। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଆର୍ଟି ପରମାନ। ଏଇଠି ଶେଷ କଲୁ ଆଜିର ହିନ୍ଦୀ ଚଳଚ୍ଚିତ୍ର ଗୀତ କଥା। ଆକାଶବାଣୀ ବ୍ରହ୍ମପୁର ଶୁଣୁଛୁ କେତୋଟି ସୁଗମ ସଙ୍ଗୀତ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ସତୀ ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଣ୍ଡିଟ ଚଏସ।
3: ପରବର୍ତ୍ତୀ ଟିଟି ଶୁଣନ୍ତୁ ସୁହାସ ମହାନ୍ତିଙ୍କ କଣ୍ଠରେ ଅନେକ ବିଶ୍ୱଳଙ୍କ ରଚନାରୁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସୁହାସ ମହାନ୍ତିଙ୍କ କଣ୍ଠରେ ଅନେକ ବିଶ୍ୱଳଙ୍କ ରଚନାରୁ।

ଏହିଟି ଶୁଣୁଥିଲେ ସ୍ୱପ୍ନସାଗର ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଥିଲେ ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପୋଡ଼ୱାଲ। ସଙ୍ଗୀତ ନିର୍ଦ୍ଦେଶନା ଏବଂ ଗୀତିକାର ଅକ୍ଷୟ ମହାନ୍ତି।

ଏ ଗୀତଟି ଶୁଣୁଥିଲେ ମହମ୍ମଦ ରଫିଙ୍କ କଣ୍ଠରେ ଚଳଚ୍ଚିତ୍ର ଏନ୍ ଇଭିନିଂ ଇନ୍ ପ୍ୟାରିସ୍। ଗୀତିକାର ହସରତ ଚେପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ।

0: ଏଇ ଗୀତଟି ଶୁଣୁଥିଲେ ଚଳଚ୍ଚିତ୍ର ପ୍ୟାସା ସାବନରୁ। କଣ୍ଠଶିଳ୍ପୀ ଥିଲେ କମଲେଶ ଅବସ୍ତୀ, ଗୀତିକାର ସନ୍ତୋଷ ଆନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।
1: ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଉ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଇଥର ବିଷୟ ରହିଛି ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ଆଜି ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ବ୍ରହ୍ମପୁରସ୍ଥିତ ପଲ୍ଲୀସ୍ଥିତ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବଦ୍ରୀ ଦଣ୍ଡପାଣି। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ୍ ହେଲା 0680। ଫୋନ୍ ନମ୍ବର 2 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ, ଆଜି ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।
0: ଆପଣମାନେ ଆପଣମାନଙ୍କ ସାଥୀ କଥା ମନେ ପକାଉଛନ୍ତି? ଆପଣଙ୍କ ପାଖରେ ଯଦି ଆପଣଙ୍କର ସାଥୀ ଅଛନ୍ତି, ତାହେଲେ ସିନା ଆପଣ ତାଙ୍କ ମନ କଥାକୁ ଭାବିପାରିବେ ଆଉ ତାଙ୍କୁ ମନେ ପକାଇପାରିବେ। କିନ୍ତୁ ଯାହା ପାଖରେ ସାଥୀ ନାହାନ୍ତି, ସେମାନେ କାହାକୁ କରିବେ ନିଜର ସାଥୀ? ଏମିତି ଜଣଙ୍କୁ ନିଜର ସାଥୀ କରନ୍ତୁ ଯିଏ କେବଳ ଫୁଲର ପଥରେ ନୁହେଁ, କଣ୍ଟାର ପଥରେ ବି ଆପଣଙ୍କ ସାଥିରେ ଥିବ, ଯିଏ ଆପଣଙ୍କ ସହିତ ମିଶି ଜୀବନର ସବୁ ଅଗ୍ନି ପରୀକ୍ଷାର ସାମ୍ନା କରିପାରିବ।

0: ଏ ଗୀତଟି ଶୁଣୁଥିଲେ ଚଳଚ୍ଚିତ୍ର ଅଗ୍ନି ପରୀକ୍ଷାରୁ କଣ୍ଠଶିଳ୍ପୀ ଥିଲେ ଉଦିତ ନାରାୟଣ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି ଏବଂ ଗୀତିକା ନିଜାମ।
1: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡାମ।
2: ଆଜ୍ଞା।
1: କେୱାଇସି ଅପଡେଟ୍ ନେଇ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
2: କାରଣ ବ୍ୟାଙ୍କିଂ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ୍ କରିବା ଉଚିତ।
1: କିନ୍ତୁ ଇଏ ହବ କେମିତି?
2: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
1: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
2: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣା ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ୍ କରାଇ ପାରିବେ।
1: ବାସ୍
2: ବାସ୍,
1: ବୁଝିଗଲି।
2: ନିଜ କେୱାଇସି ଅପଡେଟ୍ କରିବା ପାଇଁ ନିଜ ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
3: ଆର୍‌ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଚଲାପଥ କଷ୍ଟକର ହୋଇଥିଲେ ବି, ଲକ୍ଷ୍ୟସ୍ଥଳ ନିର୍ଦ୍ଦିଷ୍ଟ ନଥିଲେ ବି, ଆପଣ ମନା କରିବା ପରେ ବି ଯିଏ ଆପଣଙ୍କ ପାଦରେ ପାଦ ମିଶାଇ ଚାଲେ, ସେ ହେଉଛି ପ୍ରକୃତ ସାଥୀ।

ଏହି ଗୀତଟି ଶୁଣିଥିଲେ ଚଳଚ୍ଚିତ୍ର ଛାୟାରୁ କଣ୍ଠଶିଳ୍ପୀ ତଲତ ମେହମୁଦ ଏବଂ ଲତା ମଙ୍ଗେସ୍କର ସଙ୍ଗୀତ ନିର୍ଦ୍ଦେଶନା ସଲିଲ ଚୌଧୁରୀ ଏବଂ ଗୀତିକାର ରାଜେନ୍ଦ୍ର କିଶନ ଶ୍ରୋତାବନ୍ଧୁ ପ୍ରକୃତ ସାଥୀ ଏମିତି ଯିଏ ଆପଣଙ୍କ ପାଇଁ ନିଜକୁ ଭୁଲିଯାଏ ଆଉ ଯାହା ପାଇଁ ଆପଣ ନିଜକୁ ଭୁଲିଯାଆନ୍ତି ଯେଉଁ ବନ୍ଧନ ଆତ୍ମାର ହୋଇଥାଏ ଆଉ ତାର ପବିତ୍ରତା ଏତେ ବେଶୀ ଯେ କୌଣସି ବ୍ୟକ୍ତିବିଶେଷ ବା କୌଣସି ବିଷମ ପରିସ୍ଥିତି ସେମାନଙ୍କୁ ପରସ୍ପରଠାରୁ ଅଲଗା କରିପାରନ୍ତିନି।

ଏ ଗୀତଟି ଶୁଣିଥିଲେ ନିବେଦିତା ଏବଂ ସୋନିନ୍ଙ୍କ କଣ୍ଠରେ ଚଳଚ୍ଚିତ୍ର ପାରିବେନି କେହି ଅଲଗା କରି, ଗୀତିକାର ପ୍ରେମାନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ। ଶ୍ରୋତାବନ୍ଧୁ, ସାଥୀ ତ ସିଏ ଯିଏ ସ୍ୱପ୍ନ ଦେଖାଏନି, ବରଂ ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆଜି ଆପଣଙ୍କ ପାଖରେ ଏକ ଶକ୍ତ ସାହାରା ହୋଇଥାଏ। ଯଦି ଏମିତି ସାଥୀଟିଏ ଆପଣଙ୍କ ପାଖରେ ଅଛି, ତାହେଲେ କେତେ ରାଗ ରୁଷା ଅଭିମାନ ଥିଲେ ବି ତାକୁ କେବେ ନିଜ ପାଖରୁ ଯିବାକୁ ଦେବେନି।

ଆମେ ତ କହିବୁ ଶ୍ରୋତାବନ୍ଧୁ ଆପଣମାନଙ୍କୁ ଏମିତି ମନଲାଖି ସାଥିଟି ମିଳୁ, ଯିଏ ଆପଣଙ୍କ ପାଖେ ପାଖେ ଥିଲେ ଆପଣଙ୍କର ଜୀବନପଥ ସରଳ ହୋଇଯିବ ଆଉ ଆନନ୍ଦଦାୟକ ହୋଇଯିବ।

0: ଏ ଗୀତରେ ଶୁଣାଉଥିଲୁ ହ୍ୟୁମେନ୍ ସାଗର ଏବଂ ସୋହିନ ମିଶ୍ରଙ୍କ କଣ୍ଠରେ ଚଳଚ୍ଚିତ୍ର ତମେ ଥିଲେ ସାଥିରେ, ଗୀତିକାର ଅରୁଣ ମନ୍ତି, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ଶୁଣାଉଛୁ ଲୋକଗୀତ।
1: पुरानी यादें, कुछ नए लम्हे, हर दीवार हर कोना दास्तां बयां करता है।
2: और इन पलों की मजबूत नींव है चेतनाट सीमेंट का मैक्स ग्रिट सीमेंट, 64 सालों की बुनियाद के साथ। चेतनाट सीमेंट, द परफेक्ट कंक्रीट चॉइस फॉर योर होम।

0: ଭାଇ
1: ହଁ ହଁ
0: କଣ୍ଠ ଦେଶ ବାସିନୀ ହେଉଛନ୍ତି ସରସ୍ୱତୀ ବିଦ୍ୟାପ୍ରଦାୟିନୀ ସାରଦା।
1: ନିଶ୍ଚୟ
0: ଗାୟକ ହୁଅନ୍ତୁ କିମ୍ବା ଲେଖକ ହୁଅନ୍ତୁ କିମ୍ବା ବାୟକ ହୁଅନ୍ତୁ ଯିଏ ହୁଅନ୍ତୁ ନା କାହିଁକି ପ୍ରଥମରେ ମାଙ୍କର ଆରାଧନା ନ କଲା ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ କରିପାରନ୍ତି ନାହିଁ। ତେଣୁ ସେଇ ମାଙ୍କୁ ବନ୍ଦନା କରିବା ଆଗରୁ ମନେ ରଖେ ଗୁରୁଦେବଙ୍କ ବନ୍ଦନା।
1: ଗୁରୁଦେବଙ୍କ ବନ୍ଦନା ସର୍ବପ୍ରଥମେ
0: ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ
1: ତସ୍ମୈ ଶ୍ରୀ ଗୁରୁବେ ନମଃ।
0: ଗଣି ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନ ଭିନ୍ନ ନ କର୍ତ୍ତବ୍ୟମ
1: ପଞ୍ଚଦେବ ନମସ୍ତୁତେ।
0: ମହାମାୟୀ ସରସ୍ୱତୀ ଦିବ୍ୟେ କମଳ ଲୋଚନୀ
1: ଆଚ୍ଛା
0: ନମକ।

0: ଭାଇ
1: ଆଚ୍ଛା
0: ବର୍ତ୍ତମାନ ଯୋଉ ସ୍ତବ କଲେ କାହାକୁ?
1: ସେଇ ଜଗତନନୀ କରୁଣାମୟୀ ବିଦ୍ୟା ପ୍ରଦାୟିନୀ ସରସ୍ୱତୀଙ୍କୁ ସ୍ତବ କଲେ।
0: ହେଲେ ଜଗତର ମା ସରସ୍ୱତୀଙ୍କୁ ସ୍ତବ କଲେ ଜଗତର ପିତା ଜଗନ୍ନାଥଙ୍କୁ ଟିକେ ଡାକିବାରେ।
1: ଏଇଟା ହେଲା ପୁତ୍ରର ପରମ କର୍ତ୍ତବ୍ୟ।
0: ହଁ, ପୁତ୍ରର କର୍ତ୍ତବ୍ୟ ହେଲା
1: ପିତା ମାତା ଉଭୟଙ୍କୁ ସେବା କରିବାର କର୍ତ୍ତବ୍ୟ। ହେଲେ ଜଗନ୍ନାଥଙ୍କ ପ୍ରତି ଡାକିବା।
0: କଣ ଡାକୁଛନ୍ତି ଭକ୍ତ ଜାଣିଛୁ?
1: କଣ ବୋଲି?
0: ଜୟ।

0: ଭାଇ ବର୍ତ୍ତମାନ ବର୍ଣ୍ଣନା କାର୍ଯ୍ୟକ୍ରମ ଆମର ସରିଗଲା,
1: ପୁରାଣ କାର୍ଯ୍ୟକ୍ରମ ଆଲୋଚନା କରିବା।
0: ହେଲେ ପୁରାଣ କାର୍ଯ୍ୟକ୍ରମ କଣ ନା ତପତି ସ୍ୱୟମ୍ବର
1: ଠିକ
0: ଦେବ ଦିବାକର ଯୋଉ ଦୀନନାଥ କି ବିରଞ୍ଚି ନାରାୟଣ
1: ସୂର୍ଯ୍ୟ ଦେବଙ୍କର ଝିଅ ହଉଛି ତପତି,
0: ତା ବିଷୟରେ ବିଷୟ ଟିକେ ଆଲୋଚନା କରିବା।
1: ଆଚ୍ଛା ଆଚ୍ଛା,
0: ହେଲେ କେମିତି ଆଲୋଚନା କରିବା ମନେ ରଖେ।
1: ଆହା
0: ତିଳଚିତ୍ତ ପୁଷ୍ପ।

0: ମୁଁ ଜଣେ ଅବଳା, ମତେ କିଏ ରକ୍ଷା କର ପ୍ରଭୁ? ହଁ, କେଉଁଠି ଅଛ ମତେ ରକ୍ଷା କର।
1: ଆଚ୍ଛା,
0: ଏତିକି ଯେତେବେଳେ ଡାକିଛି ହସ୍ତିନାର ରାଜା ଭୀରବର ସମ୍ବରଣ ମୃଗୟା ଅର୍ଥରେ ବୁଲୁଥିଲା ସେହି ଆଉବନ
1: ବନ।
0: ସେ ବନରେ ହସ୍ତିନାର ରାଜା ସମ୍ବରଣ
1: ସମ୍ବରଣ ରାଜା ଆସି ମୃଗ
0: ଶିକାର କରିବା ପାଇଁ ବୁଲୁଛି।
1: ତାର କର୍ଣ୍ଣରେ ଡାକଟା ପିଲା
0: ନାରୀର ବିକଳ କଣ୍ଠ ଧ୍ୱନି ସୂତ୍ରେ ବାଜିଲା।
1: ଆହା
0: ଆହା, କୌଣସି ପାଦାଚାରୀ ଏ ଦୁର୍ମତି କୌଣସି ରମଣୀକୁ ଅତ୍ୟାଚାର କରୁଅଛି ହେଲା।
1: ଏପରି ଭାବିଲା,
0: ଭାବି ଭାବି ସେ କାଳେ କହେ ସେହି ବୀରବର, ରକ୍ଷା କଲି ରକ୍ଷା କଲି, ଆଉ କେହି ରେ ଭୟ ତୁ ନ କର।
1: ଆଚ୍ଛା,
0: କେସେ ତୁ ଭୟ କର ନା,
1: ରଖି ରକ୍ଷା କଲି।
0: କହି କହି ଅସୁର ପାଶ୍ୱରେ ବିଜୟ
1: ହୋଇଲା, ହେ ବିଜୟ ହୋଇଲା,
0: କିସରେ ପାପିଷ୍ଟ ବୋଲି କହୁ
1: ପଚାରିଲା।
0: ସେତେବେଳେ କାଳ କେ କହିଲା,
1: ବୁଝାଇ ସେ କହିଲା ବୁଝାଇ,
0: ତଟ କୁଳର ରାଜା ମୁହିଁ କାଳ କେ
1: ତହିଁ, ମୁଁ କାଳ କେ ତହିଁ,
0: ମୋ ଆଗରୁ ରଖିବା ଗୁରେ ସମ୍ମୁଖ ହେବୁ ନାହିଁ।

0: ସେତେବେଳେ ସମ୍ବରଣ କହିଲା ଉଛାଇ,
1: ଆହା
0: କିରେ ମା ମା ନବ ରାଜାକୁ ତୁ ଚିହ୍ନି ତୋ ଥରି ନାହିଁ, ଏବେ ଚିହ୍ନାଇ ଦେବି ବୀର
1: ବରହମ
0: କହି କେତେକାଳେ କଲାରେ
1: କାର
0: ଆପଣାର ଫନୁ ଶ୍ରୀକାରେ ଧରିଲା
1: ହୋଇଲା
0: ଯୁଦ୍ଧକୁ ପ୍ରସ୍ତୁତ ହୁଅ
1: ହୋଇଲା
0: ରାଜା ମୋତେ ଫନୁ ଧରିଲା ବେଗ
1: ହୋଇ
0: ଡାକ ଦେଲେ ବେଗ
1: ହୋଇ
0: ଚାହୁଁ ଚାହୁଁ ସେତେବେଳେ କମ୍ପମାନ
1: ହେଲା
0: ସରକୁ ସେକାଳେ ଆଦାନ କରେ
1: କଲା
0: କୋଟି କୋଟି ସର ବିନ୍ଦି ରହନ
1: ଅସୁର
0: ବିନ୍ଦିଲା କୋଧକୁ ହୋଇନ
1: ହୋଇନ
0: ତାହା କାଟିଦେଲେ ସମ୍ବରଣ ରାଜନ ସମ୍ବରଣ ବିନ୍ଦିଲା ବେଗ
1: ହୋଇ
0: ତାହାକୁ ଅସୁର ଜାଣ ପ୍ରାଣ ଭୟ ଅସୁର ଗଲା ପଢାଇ
1: ରାମ ରାମ ଯେ ଭଜ ରାମ।

0: ଏତିକି କହି କହି ସୁନ୍ଦରୀ ପାର୍ଶ୍ୱରେ ପହଞ୍ଚିଗଲା। କହିଲା ସୁନ୍ଦରୀ,
1: ଆହା
0: କାଳ କେଉ ନାମ ମୁହିଁ ଅଟେ ଅସୁର ରାଜନ,
1: ହଁ
0: ତୋ ରୂପରେ ବିମୁଗ୍ଧ ହୋଇଛି, ମତେ କର ତୁ ବରଣ।
1: ଆହା
0: ସେତେବେଳେ ତପତି କଲା ନାହିଁ ନାହିଁ, ଯେ ତୁ ମୁଁ ଅଟେ ଦେବ କନ୍ୟା, ତୁମେ ରାକ୍ଷସ କୁଳ ସାଇଁ
1: ସାଇଁ,
0: ମୁଁ ଦେବ କନ୍ୟା,
1: ରାକ୍ଷସ
0: ରାକ୍ଷସ,
1: ତୁମର ମିଳନ ଅସମ୍ଭବ।
0: ଅସମ୍ଭବ ଯଦି ଅସମ୍ଭବ କହୁ, ବର୍ଣ୍ଣମାଳା ଯଦି ଦେବୁ, ବଳତ୍କାର ଖେନି।

0: ଜାଣ
1: ଜାଣ
0: ପ୍ରାଣ ଭୟ ଅସୁର ଗଲା ପଢାଇ
1: ରାମ ରାମ ଯେ ଭଦ ରାମ
0: ତାକୁ ଭରୁଜ ମା
1: ଦେଇକି
0: କହନ୍ତେ
1: ବହନ
0: ଆନନ୍ଦ ହେଲେ ଦିନ ମଣି ଜାଣ
1: ନାଥ ଜାଣ
0: ରାମ ରାମ
1: ଯେ ଭଦ ରାମ ଯେ ସୀତାରାମ।

0: ସୀତାରାମ
1: ଆସିବାର ଦିନ କହିଲେ
0: ଦିନଟା ମଧ୍ୟ ଜଣେଇ ଦେଲେ
1: ବୈଶାଖ ଶୁକ୍ଳ ତୃତୀୟା ଅକ୍ଷୟ ତୃତୀୟା ଦିନ
0: ସେଇଦିନ ଆମର ସ୍ୱୟମ୍ଭର ବୋଲି ଦେବତା ମାନଙ୍କୁ ମଧ୍ୟ ଜଣେଇ ଦିଆଗଲା
1: ଦେବତା ମାନେ ସେତେ ରାଜି ହେଲେ
0: ହଁ
1: ଏଣେ ସ୍ୱୟମ୍ଭର ସଭା ମଣ୍ଡପ ଧ୍ୟାନ କଲେ ଆନନ୍ଦିତ ହୋଇ ବିଶ୍ୱକର୍ମା ମାନଙ୍କୁ ଆଣି ନ ଡକାଇ ବିଶ୍ୱକର୍ମା ମାନେ ସେକାଳେ ଆନନ୍ଦିତ ହେଲେ
0: ଆନନ୍ଦିତ ହେଲେ ଶୁଣି ଆନନ୍ଦିତ ହେଲେ
1: ସ୍ୱୟମ୍ଭର ମଣ୍ଡପ

0: ପୁଟି କହେବେ ଦେବ କଲା ଦେବତା ମାନଙ୍କୁ ଦୁର୍ଗା ଦେବୀ ଅଭିଶାପ ଦେଇଛନ୍ତି ମାନେ ଅପୁତ୍ରିକ
1: ଏମାନଙ୍କର ପୁଅ ହବନି ବୋଲି
0: ସନ୍ତାନ ପୁତ୍ର ସନ୍ତାନ ଜନ୍ମ ହବ ନାହିଁ
1: ହେଲେ ମୁଁ ଯଦି ଏଇ ଦେବତାମାନଙ୍କୁ ଯଦି ମୁଁ ବର୍ଣ୍ଣମା ଦେବି
0: ମୁଁ ମା ହେଇପାରିବିନି
1: ଆଣ୍ଠୁଡି ତ ହେଇଯିବି ଆଉ ହଁ
0: ଏତିକି ମନ ମଧ୍ୟରେ କହିଲା ବିଚାର ଓ ସମ୍ବରଣ ଗୋଳାଇ ଦେଲା ନିଜ ହାର ଦେଖି ଦେବ ଦିବାକର ଆନନ୍ଦିତ ହେଲେ ପୁରୋହିତ ଗୁଡାକି ସେ କାଳେ ବିବାହ ବିଧାନ ସାରିଲେ
1: ସାରିଲେ
0: ପୁରୋହିତ ଆସିଲେ ବିବାହ ସରିଲା ଝିଅ

0: ପଣ ଫଳମୂଳ ଖାଇ କନ୍ଦମୂଳ କୁଳିଆ କରନ୍ତି ଭୋଜନ ଏପରି ଅରଣ୍ୟରେ କାଟୁଛନ୍ତି ଦିନ
1: କାହିଁକି ନା ଶନିଶ୍ଚରଙ୍କର କୋପ ଦୃଷ୍ଟି ଯାହା ଉପରେ ପଡିଯିବ ସେ ତ
0: ରାଜା ହେଇଥିଲେ ତ ନିଶ୍ଚୟ ଭିକାରୀ ହବ ଶୁଭ ଦୃଷ୍ଟି ପଡିଲେ ଭିକାରୀ ହେଲେ ମଧ୍ୟ ରାଜା ହବ
1: ଶନି ତ ୟାଙ୍କୁ ପ୍ରତିଶୋଧ ନେବା ପାଇଁ ପ୍ରଥମରୁ ଚଦିଛନ୍ତି
0: ଚଦିଛନ୍ତି
1: ତେଣୁ ରାଜ୍ୟ ଶୂନ୍ୟ ହୋଇ ପଥର
0: ଅରଣ୍ୟରେ ପଶିଲେ
1: ଆଚ୍ଛା
0: ଯେତେବେଳେ ଅରଣ୍ୟରେ ପଶିଛନ୍ତି ବଣ ଫଳମୂଳ ଖାଇ ବଞ୍ଚିଛନ୍ତି ଏ ସମୟରେ ଘଟଣାଟା କଣ ଜାଣିଛୁ ନା
1: କଣ ହେଇଛି
0: ସେଇ ସମ୍ବରଣ ରାଜାଙ୍କର ପୁରୋହିତ ଧୌମ୍ୟ ତାଙ୍କ ନାମ ସାତ ବରଷର ଥିଲା ତାଙ୍କ ଗୋଟିଏ
1: ନନ୍ଦନ
0: ଦାଣ୍ଡରେ ପିଲାଙ୍କ ସଙ୍ଗେ ଧୂଳି ଖେଳୁଥିଲା ସେଇ ଅକସ୍ମାତ ଶିର ଗୋଟି ଛିଡିଲା ଗତି ପିଲାଙ୍କ ମୁଖ ଶୁଣିନ ସେ କାଳେ ନିଜ ବର ହା ପୁତ୍ର ବୋଲି କଲେ କୋ

ଏପରି ଗୀତ ଯେପରି ସମସ୍ତଙ୍କୁ ଏକତ୍ର କରିଥିଲା, ସେପରି ଆକାଶବାଣୀ ମଧ୍ୟ ଦେଶର ଲୋକଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି। ଶ୍ରୋତାମଣି, ଆସନ୍ତୁ ଆଜି ଫେରିଯାଉ ଇତିହାସର ସେହି ପୃଷ୍ଠାକୁ ଯେଉଁଠାରୁ ଆରମ୍ଭ ହୋଇଥିଲା ରେଡିଓର ସୁନାମି ଯାତ୍ରା। 1927 ଭାରତରେ ପ୍ରଥମେ ରେଡିଓ ପ୍ରସାରଣ ଆରମ୍ଭ କରିଥିଲା ଇଣ୍ଡିଆନ୍ ବ୍ରଡ଼କାଷ୍ଟିଂ କମ୍ପାନୀ। ସେତେବେଳେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ ବିନା ତାରରେ ଶବ୍ଦ କେମିତି ଘରକୁ ଆସୁଛି ବୋଲି।

ଲୋକମାନଙ୍କ ମନ ମଧ୍ୟ ଡୋଲି ଉଠିଥିଲା। ଧୀରେ ଧୀରେ ଆକାଶବାଣୀର ପ୍ରସାରଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ବଢ଼ିଲା। ଏଇ ଯେମିତି ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ସହ ଦକ୍ଷିଣ ଓଡ଼ିଶାର ଗର୍ବ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ମଧ୍ୟ ଲୋକଙ୍କ ହୃଦୟରେ ନିଜ ସ୍ଥାନ ସୃଷ୍ଟି କଲା। ବ୍ରହ୍ମପୁର କେନ୍ଦ୍ର ଆରମ୍ଭ ହେବା ପରେ ଦକ୍ଷିଣ ଓଡ଼ିଶାର ଲୋକଗୀତ, ପାଲା, ଦାସକାଠିଆ, ଜନଜାତୀୟ ସଂସ୍କୃତି ଓ ଗଞ୍ଜାମର ପରମ୍ପରାକୁ ମିଳିଲା ଏକ ନୂଆ ପରିଚୟ। ଅନେକ ସ୍ଥାନୀୟ କଳାକାର ଆକାଶବାଣୀ ମାଧ୍ୟମରେ ପ୍ରସିଦ୍ଧ ହେଲେ।

ଏପରି ଲୋକପ୍ରିୟ ଗୀତ ରେଡିଓ ମାଧ୍ୟମରେ ଘରେ ଘରେ ପହଞ୍ଚି ଲୋକଙ୍କ ହୃଦୟ ଜିତିନେଲା। ଶ୍ରୋତା ଭଣୀ, ଏମିତି ଏକ ସମୟ ଥିଲା ଯେତେବେଳେ ଘରର ସମସ୍ତେ ରେଡିଓ ପାଖରେ ବସି ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ରମ ଶୁଣୁଥିଲେ। ମହିଳା ମହଲ ଘରଣୀମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ଥିଲା। ପିଲାଙ୍କ ଦୁନିଆ ପିଲାମାନଙ୍କ ମୁହଁରେ ହସ ଆଣୁଥିଲା, ଆଉ ଯୁବବାଣୀ ଯୁବପିଢ଼ିଙ୍କ ଭାବନାକୁ ସ୍ୱର ଦେଉଥିଲା। ଆଉ କୃଷି କାର୍ଯ୍ୟକ୍ରମ ଚାଷୀଙ୍କୁ ନୂଆ ଚାଷ ପ୍ରଣାଳୀ ସମ୍ପର୍କରେ ସୂଚନା ଦେଉଥିଲା। ରେଡିଓ ନାଟକ ଲୋକଙ୍କ କଳ୍ପନାକୁ ନୂଆ ଦୃଶ୍ୟ ଦେଉଥିଲା।

0: ଏହିପରି ଗୀତ ଶୁଣି ଲୋକମାନେ ଜୀବନର ମଜା ଅନୁଭବ କରୁଥିଲେ। ଶ୍ରୋତାମାନେ, ଆକାଶବାଣୀ କେବଳ ମନୋରଞ୍ଜନ ନୁହେଁ, ଏହା ସମାଜର ଏକ ଶକ୍ତିଶାଳୀ ସ୍ୱର ହୋଇ ଉଠୁଥିଲା। ଦେଶର ଜରୁରୀ ସମ୍ବାଦ ଲୋକଙ୍କ ପାଖକୁ ପହଞ୍ଚାଇଲା। ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ରେଡ଼ିଓ ଲୋକଙ୍କୁ ଜାଗୃତ କରିଥିଲା। ପ୍ରାକୃତିକ ବିପଦ ସମୟରେ ଆକାଶବାଣୀ ଲୋକଙ୍କ ପାଇଁ ଆଶାର ଆଲୋକ ହୋଇଥିଲା। ବାତ୍ୟା, ବନ୍ୟା, ବର୍ଷା ସମୟରେ ଠିକ୍ ସୂଚନା ଦେଇ ଲୋକଙ୍କୁ ସଚେତ କରିଥିଲା।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଙ୍କ ଠାରୁ ବଣ୍ଡା ଏବଂ କୁଆଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
0: ଏହି ଗୀତ ଭଳି ଆକାଶବାଣୀ ଲୋକଙ୍କୁ ଆଶା ଓ ସାହସ ଦେଇ ଆସିଛି। ଶ୍ରୋତା ଭଉଣୀ, ଆଜି ଡିଜିଟାଲ ଯୁଗ, ମୋବାଇଲ, ଇଣ୍ଟରନେଟ୍, ସୋସିଆଲ ମିଡ଼ିଆର ସମୟ, ତଥାପି ଆକାଶବାଣୀର ସ୍ଥାନ ଆଜି ମଧ୍ୟ ଲୋକଙ୍କ ହୃଦୟରେ ଅବିଚଳ। ଆଜି ଆମେ ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ ଆକାଶବାଣୀ ଶୁଣୁଛୁ। ପୁରୁଣା ସ୍ମୃତି ଓ ନୂଆ ପ୍ରଯୁକ୍ତିର ସମନ୍ୱୟ ସହ ଆକାଶବାଣୀ ଆଗକୁ ବଢ଼ୁଛି।

ଏହିପରି ଗୀତ ଯେପରି ସମୟର ମୂଲ୍ୟ ବୁଝାଏ ସେପରି ଆକାଶବାଣୀ ମଧ୍ୟ ପିଢ଼ି ପରେ ପିଢ଼ିକୁ ସଂଯୋଗ କରୁଛି। ତ ଭଉଣୀ, ଆଜିର ଏହି ନବବର୍ଷର ଯାତ୍ରା କେବଳ ଗୌରବର ଯାତ୍ରା ନୁହେଁ, ଏହା ଭଲ ପାଇବାର ଯାତ୍ରା, ସ୍ମୃତିର ଯାତ୍ରା, ଭାବନାର ଯାତ୍ରା। ଆକାଶବାଣୀ ଆମକୁ ହସାଇଛି, କନ୍ଦାଇଛି, ସଚେତନ କରିଛି, ଜୀବନର ପ୍ରତିଟି ମୁହୂର୍ତ୍ତରେ ସାଥୀ ହୋଇ ରହିଛି।

0: ଏପରି ଗୀତ ଆକାଶବାଣୀ ଓ ଶ୍ରୋତାଙ୍କର ସମ୍ପର୍କ ମଧ୍ୟ କେବେ ଭାଙ୍ଗିବ ନାହିଁ। ତେବେ ଭଉଣୀ, ଏହି ଦୀର୍ଘ ଯାତ୍ରାରେ ଯଦି କାହାର ସବୁଠାରୁ ବଡ଼ ଅବଦାନ ରହିଛି, ସେ ହେଲା ଆପଣମାନେ, ଆମ ପ୍ରିୟ ଶ୍ରୋତାମାନେ। ଆପଣଙ୍କ ଭଲ ପାଇବା, ଆଶୀର୍ବାଦ ଓ ଶୁଭେଚ୍ଛା ଆକାଶବାଣୀକୁ ଆଜି ଏଠାକୁ ଆଣି ପହଞ୍ଚାଇଛି। ଆଜିର ଏହି ଅବସରରେ ଆମ ପାଖକୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସି ପହଞ୍ଚିଛି। ଆସନ୍ତୁ ଶୁଣିବା କିଛି ପ୍ରିୟ ଶ୍ରୋତାଙ୍କ ହୃଦୟର କଥା।
1: ଆମର ଭଞ୍ଜନଗର ତୁଳସୀପୁରୀ ବୋଲି ଗୋଟେ ଗାଁ ଅଛି, ଆମ ମୋ ଅଜାହାର ଅଛି ଭାରତ ତୋଳୁ। ଯୋଉ ହୋଟେଲ ଗୁଡା ଥିଲା, ସେ ହୋଟେଲ ଗୁଡା କଣ ଗୁଡିଆ ମାନେ ଚଲଉଥିଲେ। ସେମାନେ କଣ ଗୋଟେ ରେଡିଓ ରଖିଥିବେ ସମସ୍ତେ, ତାର ଟେପ୍ ରେକର୍ଡର ସୁବିଧା ଥିବ, ତାର କ୍ୟାସେଟ୍ ପକେଇବାର ସୁବିଧା ଥିବ। ସେମାନେ ସକାଳ ହେଲେ କଣ ଭଜନ ସବୁ ଲଗେଇଥିବେ, ସେ ଇଡ୍ଲି ଚକୁଳି ସେ ବନେଇକି ଦଉଥିବ, ଲୋକମାନେ ଶୁଣି ଶୁଣି ଶୁଣି ଶୁଣି ଖାଉଥିବେ। ଏ ଜିନିଷ ମୁଁ ଶୁଣିଥିଲି ପିଲା ଥିଲା ବେଳେ, ମୁଁ ଯେତେବେଳେ ପିଲା ଥିଲି ମାନେ ପାଖାପାଖି 35 ବର୍ଷ ତଳ 35 ବର୍ଷ ତଳ କଥା କହୁଛି, ସେତେବେଳେ ଯେଉଁ ହୋଟେଲ କ'ଣ ବଡ଼ ଥିଲା ମୁଁ ଦେଖିନଥିଲି। ଭଞ୍ଜନଗର ଏତେ ଟାଇମ୍ ଦେଖିନଥିଲି, ଛୋଟ ଛୋଟ ଭଙ୍ଗା ଚେରି ଗୁଡା ବେଞ୍ଚ ଗୁଡା ପଡ଼ିଥିଲା। ଏବେ ଟେଲର ଦୋକାନ ହେଲେ ବଡ଼ ବଡ଼ ଘର ତିଆରି କରିଛନ୍ତି। ସେତେବେଳେ ଟେଲର ଦୋକାନ ହେଲେ କ'ଣ ଯେ ପାନ ଦୋକାନ ଚିହ୍ନି ନା, ସେ ଭିତରେ ଗୋଟେ ତାଙ୍କର ମେସିନ୍ଟେ ରଖିଥିବେ, ସେ ଜଣେ ସେ ଖଡ଼ା ଖଡ଼ା ଖଡ଼ା ଖଡ଼ା ଖଡ଼ା ଖଡ଼ା ଗୋଡ଼ରେ ଦେବେ, ସେଠି ରେଡିଓଟା ରଖିବେ, ସେଠି ଲୁଗା ଦିଏ ଇଏ କରିଦେବେ, ଖଟି କରୁଥିବେ। କ୍ରିକେଟ୍ ବାଜିଲା ବେଳେ ସମସ୍ତେ କେତେ ନାଟକ କରୁଥିବେ, ସେମାନେ ରେଡିଓ ଆସୁଥିଲେ ନା କ୍ରିକେଟ୍। ସେତେବେଳେ ଆମେ ମହାଭାରତ ରାମାୟଣ ତାପରେ ହିରଣ୍ୟକଶ୍ୟପ ମୁଁ ରେଡିଓରେ ଶୁଣିଥିଲୁ, ଏତେ ଖୁସି ହଉଥିଲୁ। ମାମୁଁ ଧରି ଆସେ କେତେ ଟଙ୍କା ଧରି ଆସେ ଏ ପୁରାଣ ସେ ପୁରାଣ ରାମ ନାଟକ କି କଣ, ତା ମନ ଦେଇ ଶୁଣୁଥିବୁ ଆମେ। ଆଉ ତୋ ସାଉଣ୍ଡ ଟେଣେ ଟେ ଟେଣେ ଟେ ସେ ଇଏ କଣ ସେ ଖଡ଼ା ଧରି ଗୋଡ଼ଉଥିବ, କଣ ଆସିଲା ବେଳେ ସେ ଗୋଟେ ସାଉଣ୍ଡ ଅଲଗା, ସେମାନେ ଗୋଟେ ସେ ଶୁଣିଲେ ଡର ଲାଗୁଥିଲା ଆମକୁ। ସେ ହଉଛି ଏମିତି ଗୋଟେ ସାଇଟ୍ଲେସ୍ ମିଡିୟମ ଥିଲା, ସାଇଟ୍ଲେସ୍ ସାଇଟ୍ଲେସ୍ ବୋଲି କଣ ଯେ ମନ ହଇତ ତମର ଚିତ୍ର ଗୁଡା ବାହାରୁ, ସେଇଟା ରେଡିଓ।
2: ନମସ୍କାର, ଏହା ଏକ ବହୁତ ଆନନ୍ଦର ମୁହୂର୍ତ୍ତ, କାହିଁକି ନା ଆକାଶବାଣୀକୁ ଯେମିତି 90 ବର୍ଷ ପୁରିଗଲା, ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ 90 ବର୍ଷ ଟପିଗଲା। ତେଣୁ ଆମେ ଗୋଟେ ଚଳଚ୍ଚିତ୍ର ଶିଳ୍ପର ଗୋଟେ ପାର୍ଟ ହିସାବରେ ନିଶ୍ଚିନ୍ତ ଖୁସି, ଏବଂ ଆଉ ଗୋଟେ ବିଶେଷ ଆନନ୍ଦ ଯେ ଆକାଶବାଣୀ ଗୋଟେ ଏମିତି ଜିନିଷ ଯିଏକି ଆମ ପିଢ଼ି ଯୋଉଠୁ ଆମେ ଛୋଟ ଯେତେବେଳେ ଥିଲୁ ଆମେ ଆକାଶବାଣୀ ସହିତ ହିଁ ବଢ଼ିଛୁ। ଯେତେବେଳେ ଦେଖିବ ଯେକୌଣସି ସମାଚାର ହଉ କିମ୍ବା ଚଳଚ୍ଚିତ୍ର ସଙ୍ଗୀତ କଥା ହଉ, ଲଘୁ ସଙ୍ଗୀତ କଥା ହଉ, ଭଜନର କଥା ହଉ, ତେଣୁ ଆମେ ଆମ ଜୀବନରେ କଳାକାର ମାନଙ୍କୁ ଚିହ୍ନିବା, ସିନେମା କଳାକାର, ସଙ୍ଗୀତ ଜଗତର କଳାକାର, ଏମିତି ଅନେକ କଳାକାରଙ୍କୁ ଚିହ୍ନିବା ଆମେ ପ୍ରଥମେ ଚିହ୍ନିଲୁ କୋଉଠି, ଆକାଶବାଣୀରୁ ଚିହ୍ନିଲୁ। ତେଣୁ ଆକାଶବାଣୀ କୋଉଠି ନା କୋଉଠି ଆମର ହାତ ଧରି ଆମକୁ ଏ ଇଣ୍ଡଷ୍ଟ୍ରି ଭିତରକୁ ପୁରେଇଛି, ଏବଂ ଆମର ଗୋଟେ ବ୍ୟାକ୍ଗ୍ରାଉଣ୍ଡ ବି କହିଲେ ହବ ଯାହା ଉପରେ ଆମେ ନିଜକୁ ତିଆରି କରିପାରିଛୁ। ତେଣୁ ଆକାଶବାଣୀ ନଥିଲେ କୋଉଠି ନା କୋଉଠି ଆଜି ଆମେ ନଥାନ୍ତୁ, ଏବଂ ସେଇ ଆକାଶବାଣୀ ଆଉ ଆଜି ଗୋଟେ ଏମିତି ଭଲ ଦିନ ଯେମିତି ଗୋଟେ ମଦର୍ସ ଡେ ପରିକା ଦିନ, ନିଶ୍ଚିତ ଆମେ କହିବୁ ତ ଆକାଶବାଣୀ ନିଶ୍ଚିତ କୋଉଠା କୋଉଠି ପ୍ରତ୍ୟେକ କଳାକାର ପାଇଁ

0: ସେତେବେଳେ ଅପାର ଛୋଟ କିପ୍ୟାଡ଼ ମୋବାଇଲରେ FM ରେଡ଼ିଓକୁ ଶୁଣିବା ପାଇଁ ଆମେ ସମସ୍ତେ ଉତ୍ସୁକ ଓ ଅପେକ୍ଷାରେ ରହୁଥିଲୁ। ଆକାଶବାଣୀର ଅନେକ ଖବର ପ୍ରସାରଣ ଯଥା ଦେଶ ବିଦେଶର ଖବରଠୁ ନେଇ ଏଣ୍ଟରଟେନମେଣ୍ଟ, ଏଜୁକେସନାଲ ପ୍ରୋଗ୍ରାମ୍ସ, ସଙ୍ଗୀତ ଓ କଲଚରାଲ ସୋର୍ସ ପର୍ଯ୍ୟନ୍ତ ଅନେକ କିଛି ଶୁଣିବାକୁ ପ୍ରିୟ ଥିଲା। ମୋର ମନେ ଅଛି ଆମ ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ଗୁଡ଼ିକ ଥିଲା ମିନାର ଦୁନିଆ, କିଛି କଥା କିଛି ଗୀତ ଏବଂ ସଖୀ ଓ ସହେଲି। ଅନେକ କିଛି ଜାଣିବାକୁ ମିଳିଥିଲା ନିଶ୍ଚୟ। ପ୍ରତିଦିନ କିଛି ନୂଆ ନୂଆ ଗୀତ, ଖବର ଏବଂ ତଥ୍ୟ ସଂଗ୍ରହ କରିବାର ସୁଯୋଗ ମିଳୁଥିଲା। ତେବେ ସମୟକ୍ରମେ ବଡ଼ ହୋଇଗଲା ପରେ ଦାୟିତ୍ୱ ବାନ୍ଧି ହୋଇଯିବାରୁ ସମୟ ମିଳେନି ରେଡ଼ିଓ ଶୁଣିବାକୁ, ତଥାପି କେବେ କେବେ ମୋବାଇଲ କାଢ଼ି ଶୁଣେ FM ରେଡ଼ିଓକୁ ପିଲାଦିନର ସେହି ସ୍ମୃତିକୁ ତାଜା କରିବା ପାଇଁ। ତେବେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ମୋର ଏହି ପ୍ରସାର କେନ୍ଦ୍ରକୁ ଶୁଭେଚ୍ଛା ଓ ଅଶେଷ ଧନ୍ୟବାଦ। ରେଡ଼ିଓ ଯେପରି ମୋର ପିଲାଦିନ ସ୍ମରଣୀୟ କରିପାରିଛି, ସେପରି ଆଗକୁ ଅନେକଙ୍କ କରୁ ବୋଲି ମୋର ଆଶା ଓ ବିଶ୍ୱାସ।
1: ଜୟ ଜଗନ୍ନାଥ ବନ୍ଧୁଗଣ, ମୁଁ ଭୁବନେଶ୍ୱରରୁ ମଧୁମିତା ମିଶ୍ର କହୁଛି। ଆକାଶବାଣୀ ରେଡ଼ିଓ ଏ ସ୍ୱରଟା ହୁଏତ ଆମ ସମସ୍ତଙ୍କର ପିଲାଦିନରୁ ବହୁତ ଆପଣାର ସ୍ୱର। ଆଉ ଏ ଆକାଶବାଣୀର ଅଲ୍ ଇଣ୍ଡିଆ ରେଡ଼ିଓର 90 ବର୍ଷ ପୂର୍ତ୍ତି ହେଉଛି। ହଁ ବନ୍ଧୁଗଣ, ଏଇ 90 ବର୍ଷ ପୂର୍ତ୍ତି ଅବସରରେ ଆମେ କ'ଣ ଶୁଭେଚ୍ଛା ବାର୍ତ୍ତା ଦେବା, କ'ଣ ଅଭିନନ୍ଦନ ଦେବା? ସତରେ ଏଇ ଯେଉଁ ରେଡ଼ିଓଟା ନା, ଏଇଟା ଆମ ଛୋଟ ପିଲାଦିନରୁ ଆମ ସହିତ ସତେ ଯେମିତି ସବୁ କ୍ଷେତ୍ରରେ ସାଙ୍ଗ ହୋଇ ରହିଆସିଛି ନା। ଆମେ ଯେତେବେଳେ ଛୋଟ ପିଲା ଥିଲେ ସେତେବେଳେ ଆମେ ନ୍ୟୁଜ୍ ଶୁଣୁଥିଲେ, ସେତେବେଳେ ଖେଳ ପ୍ରୋଗ୍ରାମ୍ ଶୁଣୁଥିଲେ, ସେତେବେଳେ ବହୁତ କିଛି ଏଣ୍ଟରଟେନମେଣ୍ଟ ପ୍ରୋଗ୍ରାମ୍ ମଧ୍ୟ ଶୁଣୁଥିଲେ। ଆକାଶବାଣୀ ରେଡ଼ିଓକୁ ଭଲା କିଏ ନ ଜାଣେ, ଏ ବର୍ତ୍ତମାନ ତ ତା'ର ବହୁ ଶାଖା ପ୍ରଶାଖା ମିଳେ, ସେ ଚତୁର୍ଦ୍ଦିଗରେ ବ୍ୟାପି ସାରିଲାଣି। ଏବେ ଆମ ଛୋଟ ଛୁଆବେଳେ ବହୁତ ଖଟା ମିଠା ବହୁତ ସ୍ମୃତି ଅନୁଭୂତି ରହିଛି ଆକାଶବାଣୀ ରେଡ଼ିଓ ସହିତ। ସେତେବେଳେ ଟେଲିଭିଜନର ଏତେ ବେଶୀ ପ୍ରସାରଣ ନଥିଲା, ପ୍ରଚାର ପ୍ରସାର ଏତେ ହେଇନଥିଲା, ସେତେବେଳେ ଆମେ ରେଡ଼ିଓ ଉପରେ ବହୁତ ଡିପେଣ୍ଡ କରୁଥିଲେ ନା। କ'ଣ ମନେ ପଡ଼ୁଛି ନା? ତ ମୋର ତ ବହୁତ ମନେ ପଡ଼େ ରେଡ଼ିଓ କଥା, କାହିଁକିନା ଯେତେବେଳେ ମା ବାପା ରେଡ଼ିଓ ଲଗାନ୍ତି କିମ୍ବା ଅଜା ଆଈ ଜେଜେମା ଜେଜେବାପା ସବୁ ରେଡ଼ିଓ ଲଗାନ୍ତି, ସେତେବେଳେ ସେଇ ଗୀତ ଗୁଡ଼ାଏ ଆମେ ଶୁଣୁଥିଲେ, ନ୍ୟୁଜ୍ ଶୁଣୁଥିଲେ, ସେତେବେଳେ ପ୍ରୋଗ୍ରାମ୍ ଗୁଡ଼ାକ ସବୁ ଚାଲୁଥିଲା। ଦିନରାତି ରେଡ଼ିଓ ହିଁ ଆମର ଗୋଟେ ବହୁତ ବଢ଼ିଆ ବନ୍ଧୁ ହୋଇ ରହିଥିଲା କାହିଁକି ବର୍ତ୍ତମାନ ମଧ୍ୟ ରେଡ଼ିଓ ଆମର ବନ୍ଧୁ ହୋଇ ରହିଛି। ହଁ, ଆମର ତା'ର କଳେବର ଟିକେ ବଦଳିଛି, କିନ୍ତୁ ରେଡ଼ିଓକୁ ଆମେ କାହିଁକି ଏତେ ଭଲ ପାଉ ଯଦି ସେ ବିଷୟରେ କିଏ ଜାଣିବା ପାଇଁ ଚାହିଁବେ, ମୁଁ ତ କେବଳ ଗୋଟିଏ କଥା କହିବି, କାହିଁକିନା ଆପଣ ଦେଖନ୍ତୁ ଜଣଙ୍କୁ ଦେଖିଲା ପରେ ତାଙ୍କ ମୁହଁର ଏକ୍ସପ୍ରେସନ୍, ତାଙ୍କ ମୁହଁର ଭାବ ଯୋଡ଼ା ଅଛି, ଭାବଭଙ୍ଗୀ ଅଛି, ତାକୁ ଦେଖିଲା ପରେ ତାଙ୍କ କଥାଟା ଆମକୁ ଯେତେ ସ୍ପର୍ଶ ନ କରିବ, ତାଙ୍କ ସ୍ୱରଟା ଶୁଣି ଆମେ କିଛି ଗୋଟେ ଇମାଜିନ୍ କରି କଳ୍ପନା କରି ଯେତେବେଳେ କଳ୍ପନା ରାଜ୍ୟରେ ହଜିଯାଉଛି ନା, ତାର ସୁଖଟା ଗୋଟେ ଅଲଗା ପ୍ରକାର ସତରେ। ତେଣିକି ସେ ଯୁଦ୍ଧ ଖବର ହେଇଥାଉ, ତେଣିକି ସେ ହେଇଥାଉ ଖେଳ ଖବର, ତେଣିକି ସେ ହେଇଥାଉ ଦେଶ ବିଦେଶର ଖବର, ସବୁ କିଛି ରେଡ଼ିଓ ଆମକୁ ଆଣିକି ପହଞ୍ଚାଇ ଦେଇଥାଏ ଆମ ପାଖରେ, ସତ ନା ମିଛ? ଏମିତିକି ଯେତେବେଳେ ଆମେ ବାହାରେ କେଉଁଠି ରହିଥାଉ, ଦୂର ଜାଗାକୁ ଯାଇଥାଉ, କୌଣସି ହିଲ୍ ଷ୍ଟେସନ୍କୁ ଯାଇଥାଉ ଯେଉଁଠିକି ଆମର ଇଲେକ୍ଟ୍ରିସିଟି ସପ୍ଲାଇ ବି ହେଇନଥାଏ, ସେଇ ଜାଗାରେ ବି ବେତାର ପହଞ୍ଚିଯାଏ, ବିଶ୍ୱାସ ହେଉଛି ନା? ନା ହେଉନି, ମୋତେ ତ ଭାଇ ବିଶ୍ୱାସ ହେଉନି ଯେ 90 ବର୍ଷ ହୋଇଗଲା କି ରେଡ଼ିଓକୁ, କିନ୍ତୁ ଆଜି ବି ରେଡ଼ିଓ ତା'ର ମାଧୁର୍ଯ୍ୟ ବରକରାର ରଖିଛି। ତା'ର ଯେଉଁ ସୁମଧୁର ସଙ୍ଗୀତ ଶୁଣେଇବା ହେଉ, ନ୍ୟୁଜ୍ ଶୁଣେଇବା ହେଉ, କୌଣସି ପ୍ରକାର ଏଣ୍ଟରଟେନମେଣ୍ଟ ପ୍ରୋଗ୍ରାମ୍ ହେଉ, ଶିକ୍ଷାବର୍ଦ୍ଧକ ଜ୍ଞାନବର୍ଦ୍ଧକ କାର୍ଯ୍ୟକ୍ରମ ହେଉ, ସବୁ କିଛି ରେଡ଼ିଓ ବେତାର ଯନ୍ତ୍ର ଆମ ପାଖରେ ଆଣି ପହଞ୍ଚାଇ ଦେଉଛି। ସତରେ ଯେଉଁ ପରିକଳ୍ପନା ନେଇ ରେଡ଼ିଓ ତିଆରି କରାଯାଇଥିଲା ଏତେ ବର୍ଷ ତଳେ, ସେ ପରିକଳ୍ପନାଟା ସମ୍ପୂର୍ଣ୍ଣ ରୂପେ ସାକାର ହୋଇଛି ବୋଲି କହିଲେ କିଛି ବି ଅତ୍ୟୁକ୍ତି ହେବ ନାହିଁ। ବହୁତ ବହୁତ ଧନ୍ୟବାଦ ଜଣେଇବି ଯେଉଁମାନେ ବି ସବୁ ଆକାଶବାଣୀ ସହିତ ଯୋଡ଼ି ଅଛନ୍ତି, ଆଉ ଏମିତି ଉତ୍ତରୋତ୍ତର ଉନ୍ନତି ଏତିକି କାମନା କରିବି। ଜୟ ଜଗନ୍ନାଥ, ଧନ୍ୟବାଦ।
2: ନମସ୍କାର, ମୁଁ ଜଣେ ଶ୍ରୋତା ଭାବରେ ଆଜି ମୋର କିଛି ଅନୁଭୂତି ଆପଣମାନଙ୍କ ସହ

ଦେଇଥିଲେ। ପୁଡୁଚେରୀର ଲୋକନିବାସରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉପରାଜ୍ୟପାଳ କେ କୈଳାସନାଥନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସର ମାଲାଡି କ୍ରିଷ୍ଣ ରାଓ ଏବଂ ବିଜେପିର ଏ ନବସ୍ୱାମୀ ଶିବାୟମ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ତୈଳଦର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମିତବ୍ୟୟତା ଅବଲମ୍ଭନ କରିବାକୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ, ବିଧାୟକ ଏବଂ ଜନପ୍ରତିନିଧିମାନଙ୍କୁ ସରକାରୀ ଯାନବାହନ ବ୍ୟବହାର ହ୍ରାସ କରିବା ଲାଗି ଘୋଷଣା କରିଛନ୍ତି। ସେମାନଙ୍କୁ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ସେ ଭାରତ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲିଠାରୁ ବ୍ରିକ୍ସ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଗଣ ଏବଂ ସଦସ୍ୟ ତଥା ଭାଗିଦାରୀ ରାଷ୍ଟ୍ର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଆଲୋଚନା ହେବ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମାଶେଖର ସୁନ୍ଦରେଶାନ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସନ୍ନେଲଙ୍କୁ କମିଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କେନ୍ଦ୍ର ସରକାର ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ସୁନା ଏବଂ ରୂପା ଉପରେ 5% ଏବଂ ପ୍ଲାଟିନମ୍ ଉପରେ 5.4% ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟଜନକ ପରିସ୍ଥିତି ଯୋଗୁଁ ବର୍ଷକ ପାଇଁ ସୁନା ନ କିଣିବା ପାଇଁ ନାଗରିକମାନଙ୍କୁ ନିବେଦନ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଚିଲିର ବୈଦେଶିକ ବ୍ୟାପାର ମନ୍ତ୍ରୀ ଫ୍ରାନ୍ସିସ୍କୋ ପିରିସ୍ ମ୍ୟାକାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଉଭୟ ପକ୍ଷଙ୍କ ମଧ୍ୟରେ ମୌଳିକ ସାମଗ୍ରୀଗୁଡ଼ିକ ରପ୍ତାନୀ ବୃଦ୍ଧି କରିବା ଏବଂ ଅର୍ଥନୈତିକ କାରବାରକୁ ସହଜ ସୁଗମ କରିବା ସମ୍ପର୍କରେ ଆଲୋଚନା କରାଯାଇଛି। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ କରିଥିଲେ। ଉଭୟ ପକ୍ଷ ବହୁମୁଖୀ ଧାରାରେ କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ। ସେ ଆସନ୍ତାକାଲିଠାରୁ ହେବାକୁ ଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତ ଭାର ହାତକୁ ନେଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ଜୟପୁରଠାରେ ପହଞ୍ଚିଛି। ସେଠାରେ ରାଜସ୍ଥାନ ପୁଲିସ୍ର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ତଦନ୍ତର ଅଂଶସ୍ୱରୂପ ଏସ୍ଓଜି ପକ୍ଷରୁ ସିକାଠାରେ ବହୁ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସିବିଆଇ ପକ୍ଷରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ପୁଡୁଚେରୀର ଲୋକନିବାସରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉପରାଜ୍ୟପାଳ କେ କୈଳାସନାଥନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସର

0: ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ସାଧାରଣତଃ ପ୍ରତିବର୍ଷ ଜୁନ୍ ପହିଲାରେ କେରଳ ଛୁଇଁଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ରାୟପୁରଠାରେ ସନ୍ଧ୍ୟା 7:30 ସମୟରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହୋଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। ସନ୍ରାଇଜର୍ସ ପକ୍ଷରୁ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ୍ ହୁସେନ 2 ଲେଖାଏଁ ୱିକେଟ୍ ନେଇଥିବାବେଳେ ଅଧିନାୟକ ପ୍ୟାଟ୍ କ୍ୟୁମିନ୍ସ 1 ୱିକେଟ୍ ଅକ୍ତିଆର କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର 5 ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ, ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଡିଭିକେ ସରକାର, ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର, ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ସମ୍ବାଦ ଶେଷ ହେଲା।
1: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. In Tamil Nadu, C. Joseph Vijay-led TVK government wins floor test in state assembly with comfortable majority. N. Rangaswamy sworn-in as chief minister of Puducherry for a record 5th term. Sentence states intensify fuel-saving measures following Prime Minister Narendra Modi's appeal amid global energy crisis triggered by West Asia conflict. CBSE declares all India senior secondary class 12th results. Gold silver prices jump over 6% after government hiked import duty to around 15%. IMD says monsoon likely to arrive early this year. And in IPL cricket, Royal Challengers Bengaluru to take on Kolkata Knight Riders in Raipur this evening. The newly sworn-in government led by Chief Minister Joseph Vijay has proven majority of 144 MLAs and has won the vote of confidence today. 22 AIA-DMK MLAs led by Edappadi Palaniswamy have opposed it. 5 MLAs, including the BJP MLA and PMK, remained neutral. DMK and other alliance partners did not participate in the motion and walked out of the assembly. The motion to prove majority was brought by Chief Minister in the assembly. The AIA-DMK led by SP Velumani supported the government. We have a report.
2: It was a day of expectation in Tamil Nadu politics. The TVK government had to face a floor test in which the DMK party faced a split. The former chief minister and general secretary of the party, Edappadi Palaniswamy, criticized the ruling TVK government for encouraging a split in the party. He also criticized the speaker for allowing the breakaway group of AIADMK leader SP Velumani to speak on the motion of confidence. In his speech, Velumani said that they had to take a stand in support of
0: ସିବିଆଇ ପକ୍ଷରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର
2: ଅଫ୍ ଦ ପିପଲ୍ ହି ସେଡ୍ ଦ୍ୟାଟ୍ ଦ ପିପଲ୍ ୱିଲ୍ ଆକ୍ସେପ୍ଟ ଦିସ୍ ଗଭର୍ଣ୍ଣମେଣ୍ଟ ବିକଜ୍ ଦ ୱେଲ୍ଫେୟାର ସ୍କିମ୍ସ ଇମ୍ପ୍ଲିମେଣ୍ଟେଡ୍ ବାଇ ଦି ଅର୍ଲିୟର୍ ଗଭର୍ଣ୍ଣମେଣ୍ଟ ୱିଲ୍ ବି କଣ୍ଟିନ୍ୟୁ ଉଦୟନ ଦି ଷ୍ଟାଲିନ୍ ଦି ଅପୋଜିସନ୍ ଲିଡର୍ ସେଡ୍ ଦ୍ୟାଟ୍ ଦ ସେକୁଲାର ପ୍ରୋଗ୍ରେସିଭ୍ ଆଲାଏନ୍ସ ୱିଲ୍ କଣ୍ଟିନ୍ୟୁ ଟୁ ୱର୍କ ଫର୍ ଦ ୱିଶେସ୍ ଅଫ୍ ପିପଲ୍ ଜୟ ଆକାଶବାଣୀ ରିପୋର୍ଟିଂ ଫ୍ରମ୍ ଚେନ୍ନାଇ।
1: Veteran political leader, founder of the All India NR Congress, N. Rangaswamy, today took oath as the Chief Minister of Puducherry for a record 5th term. Along with him, A. Namasivayam of the BJP and Maladi Krishna Rao of All India NR Congress were also sworn in as ministers in the NDA government. We have a report.
3: In a symbol ceremony held at Lok Nivas, Puducherry Lieutenant Governor K. Kailash Nadan administered the oath of office and secrecy to Chief Minister and two ministers who sworn in today. Before this, Chief Secretary Sharad Chauhan read out the central government notification appointing the Chief Minister and two ministers. BJP National President Nitin Nabin, National General Secretary Organization BL Santhosh, Puducherry in charge Nirmal Kumar Surana, State President VB Ramalingam, DMK convener R. Shiva, former Legislative Assembly Speaker R. Selvam, newly elected MLAs, and other party functionaries.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଏଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର, ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ, ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ, ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଏକାଧିକ ବ୍ୟକ୍ତି ଗମନାଗମନ କରିବାର ବ୍ୟବସ୍ଥା, କାର୍ ପୁଲିଂ ଓ ସମାନ ଢଙ୍ଗରେ ସ୍କୁଟି ପୁଲିଂ ଭଳି ପରିବହନ ସେବା ଆପଣେଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି। ଇନ୍ଧନ ସଞ୍ଚୟ ଓ ସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ଦେବା ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଜନସାଧାରଣ ପରିବେଶ ସୁରକ୍ଷା ସହ ଶକ୍ତି ସଞ୍ଚୟ ଉଦ୍ୟମକୁ ସୁଦୃଢ଼ କରିବା ପାଇଁ ସାମୂହିକ ଦାୟିତ୍ୱ ନିର୍ବାହ କରିବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଟ୍ ୟୁଜି 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ରାଜସ୍ଥାନର ଜୟପୁରରେ ପହଞ୍ଚିଛି। ରାଜସ୍ଥାନ ପୁଲିସର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଦେଶବ୍ୟାପୀ ଚଳିତ ମାସ 3 ତାରିଖରେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି 2026 ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 85.20% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। February 17 ତାରିଖରୁ April 10 ତାରିଖ ମଧ୍ୟରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗରେ 18 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳ ପ୍ରକାଶ ପାଇବ। ବଲାଙ୍ଗୀର କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନ୍ଙ୍କ ଆଜି 78 ବର୍ଷ ବୟସରେ ପରଲୋକ ହୋଇଯାଇଛି। କାଉନ୍ସିଲରୁ ରାଜନୀତି ଆରମ୍ଭ କରିଥିବା ସ୍ୱର୍ଗତ ଖାନ୍ କଣ୍ଟାବାଞ୍ଜି ଏନ୍ଏସି ଚେୟାରମ୍ୟାନ୍ ପରେ 2 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଗୁଡ଼ାସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଗ୍ରୀଷ୍ମକାଳୀନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଗୁଡ଼ାସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8-15 ବର୍ଷ ବୟସର 50ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଶିବିର ଆସନ୍ତା ଏକ ମାସ ଧରି ପ୍ରତ୍ୟହ ଅପରାହ୍ନ 4

ପଲ୍ଲିଶ୍ରୀ ଓ ଛୋଟ ମୋର ଗାଁଟି ଆଜି ବି ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ସ୍ୱଦେଶ ପ୍ରେମ ଓ ମାଟିର ମମତା ଭରିଏ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ଚିରସ୍ମରଣୀୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ସାହିତ୍ୟିକ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ କାଳଜୟୀ ରଚନା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାକୁ ବୃଦ୍ଧିମନ୍ତ କରିବା ସହିତ ଭାଷା ଓ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ମହାନ ବିପ୍ଳବୀ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଗ୍ରାମ 2024 ଅଧୀନରେ ଜାତୀୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ପ୍ରଥମ ପର୍ଯ୍ୟାୟରେ ଯୁବଗୋଷ୍ଠୀଙ୍କୁ ସୀମାନ୍ତ ଗ୍ରାମ କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଦେଶବ୍ୟାପୀ କୁଇଜ୍ ପ୍ରତିଯୋଗିତା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 500ରୁ ଉର୍ଦ୍ଧ୍ୱ ମାଇ ଭାରତ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକ ପରିବର୍ତ୍ତନ, ସ୍ଥାନୀୟ ସଂସ୍କୃତି, ପରିବେଶ ସଚେତନତା ଏବଂ ଅଞ୍ଚଳଗୁଡ଼ିକର ସୁଦୃଢ଼ୀକରଣ କରାଯିବା ପରେ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମୌସୁମୀକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଏଥିରେ ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଫକୀରମୋହନ ନାୟକ, ଆରକ୍ଷୀ ଅଧିକ୍ଷକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଜାରି ହୋଇଛି। ପ୍ରତ୍ୟେକ ବର୍ଷ 6ଟି ବର୍ଗରେ ସାହସିକତା, ସମାଜସେବା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା 500ରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ବିଭିନ୍ନ କ୍ଷେତ୍ରରେ ଦେଶର ଯୁବପିଢ଼ିଙ୍କ ସଫଳତାକୁ ପାଳନ କରିବା, ବାସ୍ତବ ଜୀବନର ଆଦର୍ଶ ପ୍ରଦର୍ଶନ କରି ଦେଶବ୍ୟାପୀ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ଓ ପିଲାମାନଙ୍କର ସାମଗ୍ରିକ ବିକାଶ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ପାଣିପାଗ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷାକୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ନାଟ୍ୟଧାରାକ୍ରମରେ ଶୁଣିଲେ ପ୍ରହଲ୍ଲାଦ ନାଟକର ଷଷ୍ଠଭାଗ ପରିବେଷଣ କରିଥିଲେ ଶ୍ରୀ ଗୁରୁନାଥ ସାହୁ ତାଙ୍କ ଦଳ ଆକାଶବାଣୀ ବ୍ରହ୍ମପୁର ପର କାର୍ଯ୍ୟକ୍ରମରେ ଲେଖି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏଥିରେ ହିନ୍ଦୀ ଓ ଇଂରାଜୀରେ ସମାଚାର ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ସେସବୁ ଆମେ ଗୋଟେ ଡଷ୍ଟବିନ୍ ରେ ରଖୁଛୁ। କାଗଜ ଗୁଡା ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକୁ ଆମେ ଡଷ୍ଟବିନ୍ ରେ ରଖୁଛୁ। ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣି ଯାହା କିଛି ବାହାରିଲା, ସେ ଗୁଡା ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଅଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ
1: ଆମେ। ଆପଣ ଦୁଇଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
0: ଆଜ୍ଞା ଆଜ୍ଞା
1: ଆଜ୍ଞା। ତ ତାକୁ ରଖିକି ପୁଣି କଣ କରୁଛନ୍ତି ତାକୁ?
0: ଯେତେବେଳେ ଗାଡି ଆସୁଛି,
1: ଗାଡି କୋଉଠୁ ଆସୁଛି?
0: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି, ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।
1: ମ୍ୟାଡମ ଆପଣ ଯୋଉ କହିଲେ ଗାଡି ଆସୁଛି, ମ୍ୟୁନିସିପାଲିଟିରୁ ଗାଡି ଆସୁଛି, ଏ ଗାଡି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଇଟା ଆପଣ ଜାଣିଲେ କିପରି?
0: ତାହା ତ ଗୀତ ବାଜୁଛି।
1: ଆଜ୍ଞା ଆଜ୍ଞା, ସରକାରଙ୍କ ତରଫରୁ ଘୋଷଣା କରାଯାଉଥିଲା। ଆଜ୍ଞା ଆଜ୍ଞା। ତ ଆପଣ ଯଦି ଧରନ୍ତୁ ଗାଡି ଆସିଲା ବେଳେ ଆପଣ ଘରେ ନାହାନ୍ତି, ପରିବାର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡିରେ ଦେଇ ଦିଅନ୍ତି ନା କେମିତି ପୁଣି ହୁଏ?
0: ଆଉ ଯଦି ଘରେ କିଏ ଖାଆନ୍ତି ତାହେଲେ ସେ ଗାଡିରେ ଦେଇ ଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡି ଆସିଲେ ଦେଇଦଉ ସେଥିରେ।
1: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ୱାରା, ଏଇ ଯୋଉ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ୱାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କଣ ବୋଲି ଆପଣ ଅନୁଭବ କରୁଛନ୍ତି?
0: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି। ଆଗରୁ ତ ଏଇଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରାଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ, ଘର ଦ୍ୱାର ସଫା ସୁତୁରା ରହିଲା, ମଶା ମାଛି ହେଲେନି, ଆଉ ରୋଗ ଜୀବନ ଠାରୁ ବି ଦୂରରେ ରହିଲା। ସେସବୁ ଦ୍ୱାରା ଆମ ଜୀବନରେ ବହୁତ କିଛି ଉନ୍ନତି ହଉଛି, ସୁସ୍ଥ ସବଳ ରହୁଛୁ ଆମେ।
1: ଯାହା ହଉ ମ୍ୟାଡମ, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ, ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯୋଉ ଗାଡି ଆସୁଛି କହୁଛନ୍ତି, ସେ ଗାଡି ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକେଇବେ। ନମସ୍କାର ମ୍ୟାଡମ।

0: ସୁବିଧା ହବ ସାର୍।
1: ଆଜ୍ଞା, ଆପଣ ଯେଭଳି ଭାବରେ ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହବ ନାହିଁ, ତାକୁ ଗୋଟିଏ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡ଼ିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କ ଘରେ ଯେଉଁ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତି ବିଶେଷ ଯେଉଁମାନେ ଅଛନ୍ତି, ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର ଅଳିଆକୁ ଠିକ ଭାବରେ ବିନିଯୋଗ କରିବୁ, ଠିକ ଭାବରେ ଡିସପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
0: ସାର୍ ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ, ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡ଼ିର ଆବାଜ ଶୁଣିଲେ, ଗୀତ ବାଜିଲା, ସେଇ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
1: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି, ଆପଣଙ୍କ ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକଉଛନ୍ତି, ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କ କାଗଜପତ୍ର ସବୁ ଚିରୁଛନ୍ତି, ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ ଯେ ଆମେ
0: ସେମାନେ ଶିଖିଗଲେଣି ଯେ ଆମେ ଯୋଉ 2 ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି?
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇଯାଉଛନ୍ତି ଅଳିଆ ମାନେ।
1: ଆଜ୍ଞା ଆଜ୍ଞା। ମ୍ୟାଡମ୍, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କଣ ସବୁ ଉପକାର ହଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡମ୍?
0: ସେଟା ତ ବହୁତ ଉପକାର ହଉଛି, ବୋଲେ ମଶା ମାଛି ଏଟା ବି ହଉନି, ତାପରେ ଛୁଆମାନେ ଯୋଉ ଅଛନ୍ତି ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି
1: ନାହିଁ,
0: ସେ ସବୁ ସୁବିଧା ହଉଛି।
1: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡମ୍, ନମସ୍କାର।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗୋଟିଆ ସାର,
0: ଆଜ୍ଞା,
1: ବଲାଙ୍ଗୀର।
0: ଆପଣ ବି ଗୃହିଣୀ ନା ଅନ୍ୟ କଣ କରୁଛନ୍ତି?
1: ନାଇଁ ନାଇଁ, ଗୃହିଣୀ। ମା ଘରଟା ହଉଛି ଗାଁ ଗହଳି, ଗାଁ ଗହଳି ହେଲେ ବି ସଫା ସୁତରା ସବୁ ସବୁବେଳେ ଚାଲିଥିଲା।
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡି ଆସୁଛି, ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି, ଆପଣଙ୍କୁ କେମିତି ଲାଗୁଛି?
1: ଭଲ ଲାଗୁଛି।
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ?
1: ମୁଁ ତ ସାର ସକାଳୁ ଉଠିଲେ ଶୁଖା ତାପରେ ଗୋଟେ ଡଷ୍ଟବିନ୍ ଭଳିଆ ବାଲ୍ଟିରେ ଢାଙ୍ଗୁଳି ଲଗାଲାଟା ରଖିଛେ, ଗୋଟେ ଉଦାରେ ଉଦା ଥି, ଶୁଖାଟା ଶୁଖା ଥି, ଆଉ ଯେ କାଚଟା କାଚରେ ହେନ୍ତା ରଖିଦେଇଛେ। ଆଉ ଗାଡି ଆସିଲା ଦେଇଦେଲେ ସେମାନେ ଫିକି ବି ଦଉଛନ୍, ଆଉ ଯଦି ଦେଇପାରିଲେ ବି ବାହାରେ ରଖିଥିଲେ ବି ସେମାନେ ପକେଇ ଦଉଛନ୍।
0: ଧରନ୍ତୁ ଏଇ ଯୋଉ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି, ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି?
1: ହଁ ହଁ ସାର।
0: ଗାଡି ଦିନକୁ କେତେ ଥର ଆସୁଛି ମ୍ୟାଡମ?
1: ଦୁଇ ଥର, ସକାଳୁ ପାରେ ଆଉଛି ଆଉ ସନ୍ଧ୍ୟା ପରେ ପାରେ।
0: ନିର୍ଦ୍ଦିଷ୍ଟ ସମୟ ଅଛି ଗାଡି ଆସିବା?
1: ହଁ ହଁ, ଟାଇମ୍ ଟେବୁଲ।
0: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ?
1: ନାଇଁ ସାର, ହେନ୍ତା ତ କିଛି ଅସୁବିଧା ନାହିଁ।
0: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ ହେବ ଏବଂ ଆମର ପରିବେଶ ବି ଠିକ ରହିବ ବୋଲି ଆପଣ ଭାବୁଛନ୍ତି?
1: ଗାଡି ନିଆବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ୍ ଗୋଟେ କରିକରି ନିଜେ ନିଜେ ବି ସଫା ସୁତରା, ପରେ ସିନା ମ୍ୟୁନିସିପାଲିଟି ଗୋଟା ଦେଇଛନ୍, ଆମେ ତ ତାର ଆଗରୁ ବି ସଫା ସୁତରା, ଯେତେ ଘର ଦ୍ଵାରା ଯେତେ ସଫା ସୁତରା, ଆମର ଦେହ ସମସ୍ତେ ଛୁଆମାନଙ୍କ ସମସ୍ତଙ୍କର ପରିବେଶ ବି ଭଲ ରହିବା, ସବୁ ଜିନିଷ ଭଲ ରହିବା।
0: ଆଜ୍ଞା ଆଜ୍ଞା। ଉତ୍ତର ପୁରୁଷ ଯୋଉମାନେ ଅଛନ୍ତି, ଆପଣଙ୍କର ପିଲା ଛୁଆ ଯୋଉମାନେ ଅଛନ୍ତି, ସେମାନେ କିଛି ଶିଖୁଛନ୍ତି?
1: ହଁ, ଖାତା ବହି ଚିଡା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦଉଥିଲେ ଯେନ୍, ସେମାନେ ବି ବୁଝିପାରିଲେନ, ଆର୍ ସେମାନେ ବି ପଢିଥିଲେ ବି ସବୁ ବେଟି ଗୁଟା ବି ସେ ଡଷ୍ଟବିନ୍ ରେ ପକେଇ ଦଉଛନ୍।
0: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ ଏଇ ଅଳିଆ ଆବର୍ଜନାର ସୁବିଯୋଗ କିଭଳି ହେବ, ଆମର ପରିବେଶ ଭାବରେ ସଫା ରହିବ, ଏଥିପ୍ରତି ଆପଣ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ଆମେ ଆଶା କରୁଛୁ। ଆପଣଙ୍କ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କହିଥିବା ହେତୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ, କହିଲେ ରାଜ୍ୟପାଳ। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚଳାଚଳ କରିବ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 50%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2026-27 ବିପଣନ ଋତୁ ପାଇଁ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖରିଫ ଋତୁରେ ଚାଷୀମାନଙ୍କଠାରୁ 826 ଲକ୍ଷ ମେଟ୍ରିକ୍ ଟନ୍ ଫସଲ କିଣାଯିବ। ନିଷ୍ପତ୍ତି ଅନୁସାରେ ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ସର୍ବାଧିକ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 622 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହ କପା, ଗ୍ରେଡ୍ ଧାନ, ଜଅ, ବାଜରା, ହରଡ଼ ରାଲିର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି।
1: खरीफ के लिए जो फैसला लिया गया उसमें जितने भी खरीफ के क्रॉप्स हैं उन सब में कॉस्ट प्लस 50% या 50 से अधिक टोटल 260,000 करोड़ रुपए किसानों को पे आउट जाएगा इस पूरे फैसले से। और इस साल का एनुअल खरीफ प्रोक्योरमेंट होगा 824 लाख मेट्रिक टन LMT।
0: ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ 7-ସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନର ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50%କୁ ହ୍ରାସ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବ୍ୟକ୍ତିଗତ ସୁରକ୍ଷା ପାଇଁ ଥିବା ଗାଡ଼ି ସଂଖ୍ୟା ହ୍ରାସ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମ୍ କରିବା ସହିତ ଅଧିକ ମାତ୍ରାରେ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଆବଶ୍ୟକସ୍ଥଳେ ଗାଡ଼ିର ଅନାବଶ୍ୟକ ବ୍ୟବହାର, ସୁନା କିଣିବା, ବିଦ୍ୟୁତ ଗସ୍ତ କମ୍ କରିବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ନିତାନ୍ତ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀ 2026ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଅଧୀନରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ଗୋଦାବରୀ ସହ ମିଶ୍ର ଆଦର୍ଶ ବିଦ୍ୟାଳୟ ରାଜ୍ୟରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରୁଛି। ଶିକ୍ଷା କେବଳ ଶାସନର ସ୍ତର ନୁହେଁ, ଏହା ରାଷ୍ଟ୍ର ଗଠନର ମୂଳଦୁଆ ବୋଲି ରାଜ୍ୟପାଳ କହିଛନ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଚିନ୍ତାଧାରା, ଦାୟିତ୍ୱବୋଧ, ନାଗରିକ ଭାବନା ଜାଗ୍ରତ କରିଥାଏ। ଏହା ଦାରିଦ୍ର୍ୟ, ଅସମାନତା, ସ୍ୱାସ୍ଥ୍ୟ ସଚେତନତା ଏବଂ ସୁଯୋଗ ପାଇଁ ନୂତନ ପଥ ପ୍ରଶସ୍ତ କରିବ। ଚଳିତ ଦଶନ୍ଧି ଜନସାଧାରଣଙ୍କ ସୃଜନଶୀଳତା, ଜ୍ଞାନ, ଶିକ୍ଷାର ଗୁଣବତ୍ତାର ଯୁଗ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ଶ୍ରୀ କମ୍ମପଟ୍ଟି ରାଜ୍ୟବାସୀଙ୍କୁ ଇନ୍ଧନ ସଞ୍ଚୟ କରି ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ସୋମବାର, ଗୁରୁବାର ଓ ଶନିବାର ଚାଲିବାକୁ ଥିବା ଏହି ଟ୍ରେନ୍ 19 ଷ୍ଟେସନ୍ରେ ରହିବ। ଏହି ନୂତନ ଟ୍ରେନ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରେନ୍ ଚଳାଚଳ ଯୋଗୁଁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ କୋରାପୁଟ ଓ ସମ୍ବଲପୁର ଅଞ୍ଚଳରୁ ଅଧିକ ତୀର୍ଥଯାତ୍ରୀ ପୁରୀକୁ ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାରେ 85

0: ସହିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳ ପ୍ରକାଶ ପାଇବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବେଙ୍ଗାଲୁରୁସ୍ଥିତ ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟର ଏବଂ ଇସ୍ରୋ ସାଟେଲାଇଟ୍ ଇଣ୍ଟିଗ୍ରେସନ୍ ଆଣ୍ଡ ଏଷ୍ଟାବ୍ଲିସ୍ମେଣ୍ଟ ପରିସରକୁ ବୁଲି ଦେଖିଛନ୍ତି। ମନ୍ତ୍ରୀ ଇସ୍ରୋର ବୈଜ୍ଞାନିକ ଅଧିକାରୀମାନଙ୍କ ସହ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା ତଦାରଖ ଏବଂ ପ୍ରାକୃତିକ ସମ୍ପଦର ସ୍ଥିତାବସ୍ଥାର ମାନଚିତ୍ର ପ୍ରସ୍ତୁତି କ୍ଷେତ୍ରରେ ଉପଗ୍ରହ ତଥ୍ୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଏହି ସମୟରେ ଭବିଷ୍ୟତରେ ଯୋଗାଯୋଗ ବ୍ୟବସ୍ଥା, ନାଭିଗେସନ୍ ସାଟେଲାଇଟ୍ଗୁଡ଼ିକର ଜଟିଳ ସଂଯୋଗୀକରଣ ତଥା ନିରୀକ୍ଷଣ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ମାସ 21 ତାରିଖରେ ଅନୁଷ୍ଠିତ ହେବ। ସକାଳ 9:30 ପର୍ଯ୍ୟନ୍ତ ପ୍ରଥମ ପତ୍ର ଏବଂ ଅପରାହ୍ନ 2:30 ପର୍ଯ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 9 ତାରିଖରୁ ବୋର୍ଡ ୱେବ୍ସାଇଟ୍ bscodisha.nic.inରୁ ପରୀକ୍ଷାର୍ଥୀମାନେ ଡାଉନ୍ଲୋଡ୍ କରିବା ପାଇଁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦୁଝର ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସାମାଜିକ ସୁରକ୍ଷାକୁ ଅଧିକ ଶକ୍ତିଶାଳୀ କରିବାରେ ଅଧିକ ସହାୟକ ହେବ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ 60,000 ଟଙ୍କା ବ୍ୟୟରେ ଏହି ବିବାହ ସମ୍ପନ୍ନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ରକୁ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟନ କରିଛନ୍ତି। 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି କେନ୍ଦ୍ର ପଞ୍ଚାୟତ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟକ୍ରମର ସଠିକ୍ ରୂପାୟନ ସହ ଲୋକମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଓ ପ୍ରଶିକ୍ଷଣ ପ୍ରଦାନ କରିବ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବାଳିକାମାନଙ୍କ ସୁରକ୍ଷା, ସେମାନଙ୍କୁ ସଶକ୍ତ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନଦୀ ବନ୍ଧ, ସମୁଦ୍ର ତଟ ସୁଦୃଢ଼ୀକରଣ, ବନ୍ୟା ସମୟରେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା, ଜଳ ନିଷ୍କାସନ, ପାନୀୟ ଜଳ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର 10ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଜିଲ୍ଲାର ସାମଗ୍ରିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ରାୟଗଡ଼ା ବ୍ଲକ ସଦ୍ଭାବନା ସଭାଗୃହ ପରିସରରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ନୟାଗଡ଼ଠାରେ ସାଇକ୍ଲୋଥନ ଓ ମାରାଥନ ର୍ୟାଲି ଆୟୋଜନ କରାଯାଇଥିଲା। ଜିଲ୍ଲା ଷ୍ଟାଡିୟମରୁ ମାରାଥନ ଆରମ୍ଭ ହୋଇ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମରେ 200ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ରେ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ। ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗ, ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ କେତେକ ଦେଶ ପକ୍ଷରୁ

0: ସରକାରୀ ଖର୍ଚ୍ଚ ହ୍ରାସ କରିବା, ଯାତାୟତକୁ ସୀମିତ ରଖିବା ଏବଂ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କେତେକ ରାଷ୍ଟ୍ର ଏ କ୍ଷେତ୍ରରେ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି। ସେହି ରାଷ୍ଟ୍ରଗୁଡ଼ିକ ତୈଳ ସଙ୍କଟର ମୁକାବିଲା ଲାଗି ଇନ୍ଧନର ଆବଶ୍ୟକତା ଅନୁଯାୟୀ ଉପଯୋଗ, ଯାତାୟତ ଉପରେ ପ୍ରତିବନ୍ଧକ, ଇନ୍ଧନର ବ୍ୟବହାରର ନିର୍ଦ୍ଦିଷ୍ଟ ସୀମା ଆଦି ଲାଗୁ କରିଛନ୍ତି। ୟୁରୋପୀୟ ସଂଘ ସମେତ ପ୍ରାୟ 40 ଦେଶ ଜରୁରୀକାଳୀନ ଇନ୍ଧନ ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। 18 ଦେଶ ପରିବହନ ହ୍ରାସର ରଣନୀତି ଅବଲମ୍ବନ କରିଛନ୍ତି। ଇନ୍ଧନ ବ୍ୟବହାର ପାଇଁ ସୀମା ନିର୍ଦ୍ଧାରଣ କରାଯିବା ସହ ଦୈନିକ ବାହନ ଚଳାଚଳକୁ ନିୟନ୍ତ୍ରଣ କରିବା, ଗଣପରିବହନକୁ ପ୍ରୋତ୍ସାହନ ଦେବା, ବୈଦ୍ୟୁତିକ ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଆଦି ପଦକ୍ଷେପ ଗ୍ରହଣ କରିଛନ୍ତି। 13 ଦେଶ ଘରୁ କାମ କରିବାର ବ୍ୟବସ୍ଥା କିମ୍ବା ଦୂରରୁ ଥାଇ କାମ କରିବାର ନିୟମ ଲାଗୁ କରିଛନ୍ତି। ସାର୍ବଜନୀନ କ୍ଷେତ୍ରରେ ଏହି ବ୍ୟବସ୍ଥା ବିଶେଷକରି କାର୍ଯ୍ୟକାରୀ କରାଯାଇଛି। 35 ଅଧିକ ଦେଶ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ବୃଦ୍ଧି, ଇନ୍ଧନ ସୀମା ନିର୍ଦ୍ଧାରଣ, ସରକାରୀ ଯାତ୍ରା କଟକଣା ଏବଂ ସାର୍ବଜନୀନ ସ୍ତରରେ ବ୍ୟବସ୍ଥିତ ଢଙ୍ଗରେ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ରନ୍ଧନ ପାଇଁ ଆବଶ୍ୟକ ତେଲ, ଏଲ୍ପିଜି ବ୍ୟବହାର ହ୍ରାସ କରିବା ଲାଗି 3 ଦେଶ ସିଧାସଳଖ ପଦକ୍ଷେପ ଗ୍ରହଣ କରିଛନ୍ତି। ଇନ୍ଧନର ଯୁକ୍ତିସଙ୍ଗତ ବ୍ୟବହାର, ଗ୍ୟାସ୍ ସିଲିଣ୍ଡରକୁ ଅର୍ଦ୍ଧେକ ପୂରଣ କରିବା ଏବଂ ବିକଳ୍ପ ଭାବେ ବୈଦ୍ୟୁତିକ ବା ପିଏମ୍ଜି ଇନ୍ଧନ ଉପଯୋଗ କରିବା ଲାଗି ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସାର୍ବଜନୀନ ସ୍ତରରେ ପଦକ୍ଷେପ ନିଆଯାଇଛି। କେତେକ ରାଷ୍ଟ୍ର ପ୍ରଶାସନିକ ସେବା କର୍ମଚାରୀଙ୍କ ପାଇଁ ଘରୁ କାମ କରିବା କିମ୍ବା କାର୍ଯ୍ୟାଳୟଠାରୁ ଦୂରରେ ରହି କାମ କରିବାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ଘରୋଇ କ୍ଷେତ୍ରଗୁଡ଼ିକ ପାଇଁ ଦୈନିକ କାର୍ଯ୍ୟାଳୟକୁ ନ ଆସିବାର ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପାକିସ୍ତାନରେ ସପ୍ତାହକୁ 4 କାମ କରିବା ଏବଂ ପାଖାପାଖି 50% କ୍ଷେତ୍ରରେ ଘରୁ କାମ କରିବାର ବ୍ୟବସ୍ଥା କରାଯାଇଛି। ଇଣ୍ଡୋନେସିଆରେ ପ୍ରତ୍ୟେକ ଶୁକ୍ରବାର ଘରେ ଥାଇ କାମ କରିବାର ନିୟମ ଲାଗୁ ହୋଇଛି। ଶ୍ରୀଲଙ୍କାରେ ପ୍ରତ୍ୟେକ ବୁଧବାର କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଛି। କୋରିଆ, କାମ୍ବୋଡ଼ିଆ, ଲାଓପିଡିଆର, ମାଲେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ଭିଏତନାମ, ପେରୁ ଏବଂ ଇଜିପ୍ଟ ଆଦି ଦେଶ ଇନ୍ଧନ ସଞ୍ଚୟ ଲାଗି ନିୟମାବଳୀ ପ୍ରଣୟନ କରିଛନ୍ତି। ବିଦ୍ୟୁତ୍ ସଞ୍ଚୟକୁ ଦୃଷ୍ଟିରେ ରଖି ବାଂଲାଦେଶ, ସିଙ୍ଗାପୁର, କାମ୍ବୋଡ଼ିଆ, ମାଲେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ଜୋର୍ଡାନ୍ ଆଦି ଦେଶରେ ଏସି ବ୍ୟବହାରକୁ ହ୍ରାସ କରିବା ପାଇଁ ସଚେତନ କରାଯାଉଛି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ପାକିସ୍ତାନରେ ବିଦେଶୀ ଯାତ୍ରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ ଜୋର୍ଡାନ୍ରେ ଆକାଶ ଓ ସଡ଼କ ପଥରେ ସରକାରୀ ଗସ୍ତ ଓ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ଇଜିପ୍ଟ, ଇଣ୍ଡୋନେସିଆ, ମାଲେସିଆ, କୋରିଆ, ପାନାମା, ତାଞ୍ଜାନିଆ ଆଦି ଦେଶରେ ଅଡ୍ ଇଭିନ୍ ନମ୍ବର ମାମଲାରେ ଯାନବାହନ ବ୍ୟବହାର ସହ ଅନ୍ୟାନ୍ୟ ପରିବହନ ଭିତ୍ତିକ କଟକଣା ଲାଗୁ ହୋଇଛି। ଶ୍ରୀଲଙ୍କାରେ କ୍ୟୁଆର୍ କୋଡ୍ ଆଧାରିତ ଗାଡ଼ିଚାଳନା ନିୟମ ଲାଗୁ କରାଯାଇଥିବା ବେଳେ ଇଣ୍ଡୋନେସିଆରେ ବାୟୋଡିଜେଲ ଏବଂ ବୈଦ୍ୟୁତିକ ଯାନବାହନ ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶରେ ବୈଦ୍ୟୁତିକ ଉପକରଣ ବ୍ୟବହାର ହ୍ରାସ ମାଧ୍ୟମରେ ଶକ୍ତି ସଞ୍ଚୟ ପାଇଁ ସାଧାରଣ ଜନତା, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ନେଦରଲାଣ୍ଡସରେ ଜାତୀୟ ତୈଳ ସଙ୍କଟ ମୁକାବିଲା ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରାଯାଇଛି। ଘରୋଇ ଉପଭୋକ୍ତା ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସୌରଶକ୍ତି ବ୍ୟବହାର ତଥା ଲକ୍ଷ୍ୟ ଆଧାରିତ ପ୍ୟାକେଜ୍ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। ଫ୍ରାନ୍ସ, ବ୍ରିଟେନ୍, ଚିଲି ଆଦି ଦେଶଗୁଡ଼ିକରେ ବୈଦ୍ୟୁତିକ ଯାନବାହନ ବ୍ୟବହାର ଉପରେ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତରେ ଏ ଦିଗରେ ସଂଯମ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସାମ୍ପ୍ରତିକ ପରିସ୍ଥିତି ତଥା ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ନିତାନ୍ତ ଜରୁରୀ। ଯୁଦ୍ଧର ଘନଘଟା ମଧ୍ୟରେ ଭବିଷ୍ୟତରେ ଉପୁଜିବାକୁ ଥିବା ତୈଳ ତଥା ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର ସଙ୍କଟକୁ ପ୍ରତିହତ କରି ପରିବର୍ତ୍ତିତ ଜୀବନଶୈଳୀ ଆପଣାଇବାର ଆବଶ୍ୟକତା ପଡ଼ୁଛି। ଏଥିପାଇଁ ଆମେ ସଚେତନ ହେବା ସହ ଦୈନନ୍ଦିନ ଜୀବନରେ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ମିଳିମିଶି ଏ ଦିଗରେ ପ୍ରୟାସ କରା ନଗଲେ ପରିସ୍ଥିତିର ମୁକାବିଲା ସମ୍ଭବ ହେବ ନାହିଁ। ଏଣୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ କୌଣସି ବ୍ୟତିକ୍ରମ କିମ୍ବା ଅତ୍ୟଧିକ ନୁହେଁ, ବରଂ ଭବିଷ୍ୟତ ରୂପରେଖା ପାଇଁ ଏକ ମାର୍ଗଦର୍ଶନ ଭାବରେ ଆପଣାଇବାକୁ ପଡ଼ିବ।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ବାଟ ବାଟର କେଡ଼ି ଗୀତ।

0: ଟଙ୍କା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶଙ୍କର ଜାତୀୟ ଜୱାର କ୍ୱିଣ୍ଟାଲ ପିଛା 4,023 ଟଙ୍କା, ବାଜରା 2,900 ଟଙ୍କା ଏବଂ ହରଡ଼ର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 8,450 ଟଙ୍କା ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ଖରିଫ କେ ଲିଏ ଯୋ ଫସଲା ଲିଆ ଗୟା ଉସମେ ଜିତନେ ଭି ଖରିଫ କେ କ୍ରପ୍ସ ହେ ଉନ ସବ ମେ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 2,60,000 କରୋଡ଼ ରୁପେ କିସାନୋଂ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824 ଲକ୍ଷ ମେଟ୍ରିକ ଟନ ଏଲଏମଟି।
0: 2014-15 ରୁ 2025-26 ଅବଧି ମଧ୍ୟ 14 ଖରିଫ ଫସଲ ପାଇଁ ଚାଷୀମାନଙ୍କୁ ଦିଆଯାଇଥିବା ଏମ୍ଏସ୍ପି ପରିମାଣ 18.99 ଲକ୍ଷ କୋଟି ଥିଲା, ଯାହା 2004-05 ରୁ 2013-14 ସମୟ ମଧ୍ୟରେ 4.75 ଲକ୍ଷ କୋଟି ଟଙ୍କା ରହିଥିଲା। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପ୍ରାୟ 2,667 କୋଟି ଟଙ୍କା ବ୍ୟୟ ଅଟକରେ ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରକଳ୍ପ ଭାରତୀୟ ରେଳବାଇର ପ୍ରଥମ ସେମି ହାଇସ୍ପିଡ୍ ପ୍ରକଳ୍ପ ହେବ। ପ୍ରକଳ୍ପ 2030-31 ସୁଦ୍ଧା ସମ୍ପନ୍ନ ହେବ। କେନ୍ଦ୍ର କ୍ୟାବିନେଟ୍ ସରକାରୀ ଘରୋଇ ସହଭାଗିତା ଅଧୀନରେ ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଆଧୁନିକକରଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଏହା ନାଗପୁର ବିମାନ ବନ୍ଦରକୁ ଏକ ଆଞ୍ଚଳିକ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବ। ନାଗପୁରର ଡକ୍ଟର ବାବା ସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱସ୍ତରୀୟ ବିମାନ ବନ୍ଦରରେ ପରିଣତ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ପର୍ଯ୍ୟାୟକ୍ରମେ ବାର୍ଷିକ 30 ନିୟୁତ ଯାତ୍ରୀ ପରିଚାଳନା ଓ ମାଲ ପରିବହନ କ୍ଷମତା ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଅନୁମୋଦନ କରିବାର ନିଷ୍ପତ୍ତି ଦେଶର କୋଟି କୋଟି ଖାଦ୍ୟ ଯୋଗାଣକାରୀଙ୍କୁ ସେମାନଙ୍କର ଉତ୍ପାଦର ଉଚିତ ଏବଂ ଲାଭଦାୟକ ମୂଲ୍ୟ ପାଇବା ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ନିଷ୍ପତ୍ତି ଦେଶର କୃଷକମାନଙ୍କ ଜୀବନରେ ଅଧିକ ସମୃଦ୍ଧି ଆଣିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ 5 ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜୟପୁରର 3 ଜଣ, ଗୁରୁଗ୍ରାମର ଜଣେ ଏବଂ ନାସିକର ଜଣେ ଥିବାବେଳେ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ତଲାସୀ ଜାରି ରହିଛି। ତଲାସୀ ଏବଂ ଗିରଫଦାରୀ ସମୟରେ ମୋବାଇଲ୍ ଫୋନ୍ ସମେତ ଅନେକ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି। ସିବିଆଇ ରାଜସ୍ଥାନର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏସ୍ଓଜି ସହ ସମନ୍ୱୟ ରଖି ଏହି ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ମେଡିକାଲ କଲେଜଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ କ୍ରମେ ଗତକାଲି ଏହାକୁ ବାତିଲ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅନିୟମିତତାର ବ୍ୟାପକ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ, ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ 6 ଦିନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି

0: ଘଟଣାକ୍ରମରେ ପଶ୍ଚିମବଙ୍ଗ ସରକାର ଶିକ୍ଷକ ନିଯୁକ୍ତି, ପୌରପାଳିକା ନିଯୁକ୍ତି ଏବଂ ସମବାୟ ସେବା କ୍ଷେତ୍ରରେ ନିଯୁକ୍ତି ଦୁର୍ନୀତି ସହ ଜଡ଼ିତ ମାମଲାଗୁଡ଼ିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନର ସରକାର ସାଂଗଠନିକ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିବେ। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ଲାଗି ଇରାନ, କାଜାକସ୍ତାନ, ନାଇଜେରିଆ ଏବଂ ଉଜ୍ବେକିସ୍ତାନର ବରିଷ୍ଠ ଅଧିକାରୀମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଇରାନର ଆଇନଗତ ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପବୈଦେଶିକ ମନ୍ତ୍ରୀ ଡକ୍ଟର କାଜେମ୍ ଘାରିବାବାଦୀ, କାଜାକସ୍ତାନର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ଏର୍ଜାନ୍ ଆସିକ୍ବାଏଭ୍, ନାଇଜେରିଆର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ଥାୟୀ ସଚିବ ରାଷ୍ଟ୍ରଦୂତ ଡୁନମା ଉମର ଅହମ୍ମଦ ଏବଂ ଉଜ୍ବେକିସ୍ତାନର ଉପବୈଦେଶିକ ମନ୍ତ୍ରୀ ଆଲୋଏଭ୍ ବଖରମଜନ ଜୋରାବେଭିଚ୍ ଅଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ ମୋଟ ପାସ୍ ହାର 85.20% ରହିଛି। ଝିଅଙ୍କ ପାସ୍ ହାର 88.86% ଥିବାବେଳେ ପୁଅମାନଙ୍କ ପାସ୍ ହାର 82.13% ରହିଛି। ବାୟୁସୀମା କଟକଣା ଏବଂ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କିଛି ବିଦେଶୀ ରୁଟ୍ରେ ଅସ୍ଥାୟୀ ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଶିକାଗୋ, ମୁମ୍ବାଇ ନ୍ୟୁୟର୍କ, ଦିଲ୍ଲୀ ସାଂଘାଇ, ଚେନ୍ନାଇ ସିଙ୍ଗାପୁର ଏବଂ ଅନ୍ୟ ଦୁଇଟି ରୁଟ୍ରେ ବିମାନ ସେବା ଅସ୍ଥାୟୀ ଭାବେ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଅନେକ ଶୀର୍ଷ ବ୍ୟବସାୟୀ ଏବଂ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ଗସ୍ତ କରିବେ। ଏକ ଉଚ୍ଚସ୍ତରୀୟ ଦୁଇଦିନିଆ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟିବା ଲାଗି ସେ ବେଜିଂ ଗସ୍ତ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ବର୍ଷା ଯୋଗୁଁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ୍ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଜିଲ୍ଲା ହାଲଚାଲରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତି ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ଅକ୍ଷୟ ତୃତୀୟ ଅବସରରେ ନୟାଗଡ଼ ଡାଲି ଗବେଷଣା କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମାଟି ମା'ଙ୍କ ପୂଜାର୍ଚ୍ଚନା ପରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବନାରାୟଣ ସିଂଙ୍କ ପରିଚାଳନାରେ ଆୟୋଜିତ ସଭାରେ ମନ୍ତ୍ରୀ ଗୋପାଳନନ୍ଦ ମଲ୍ଲିକ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ। ସେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ,
3: ଆଜିର ଦିନରେ ପ୍ରଭୁ ଜଗନ୍ନାଥଙ୍କର ରଥ ଚକଠୁ ଆରମ୍ଭ କରି ବିଭିନ୍ନ ଶୁଭ କାମ ଆରମ୍ଭ କରାଯାଏ। ବିଶେଷ କରି ଚାଷୀ ସମାଜ ପାଇଁ, ଚାଷୀ କୁଳ ପାଇଁ ଆଜିର ଦିନଟି ହେଉଛି ପବିତ୍ର ଦିନ। ଏହି ଦିନରେ ସମସ୍ତ ଚାଷୀ ତାଙ୍କର ଅକ୍ଷିମୁଠି ଅନୁକୂଳ କରନ୍ତି, ଯୋଉଟାକି ପୁରାଣରେ ବର୍ଣ୍ଣିତ ଆମର ହିନ୍ଦୁ ଧର୍ମରେ କଥା କଥିତ ଅଛି, ଆଜିର ଦିନରେ ଯାହା କରାଯାଏ ତାହା ଶୁଭ ହୁଏ ଏବଂ ଅକ୍ଷୟ ରହେ। ପ୍ରଭୁଙ୍କ ନିକଟରେ, ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ଯେ ଓଡ଼ିଶାର ସମସ୍ତ ଅଗଣିତ ଚାଷୀମାନଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କର ଆୟ ଦ୍ୱିଗୁଣିତ ହଉ। କୃଷକ ଭାଇମାନେ ଯେଉଁମାନେ କି ଆମର ଦେଶ ତଥା ରାଜ୍ୟର ମେରୁଦଣ୍ଡ, ଅର୍ଥନୈତିକ ମେରୁଦଣ୍ଡ, କୃଷକ ହସିଲେ ରାଜ୍ୟ ହସିବ, ଦେଶ ହସିବ। କୃଷକଟି ହସିଲେ ଗାଁର ବିକାଶ ହବ, ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହବ, ରାଜ୍ୟର ବିକାଶ ହେଲେ ଦେଶର ବିକାଶ।
2: ଓଡ଼ିଶା ସରକାରଙ୍କ ନୂତନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ସମୂହ ବିବାହ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ

0: 22 ଯୋଡ଼ି ବର କନ୍ୟା ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବୈଦିକ ରୀତିନୀତି ଅନୁସାରେ ଉତ୍ସାହମୟ ପରିବେଶରେ ବିବାହ ସମ୍ପନ୍ନ ହୋଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଯୋଜନା ଅନୁଯାୟୀ ପ୍ରତ୍ୟେକ ଦମ୍ପତିଙ୍କୁ 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି,
1: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଭୁକ୍ତ 22 ଜଣ କପଲକୁ ଆମର ଜିଲ୍ଲା ପ୍ରଶାସନ ତରଫରୁ ବାହାଘର କରାଯାଇଛି। ସମସ୍ତଙ୍କୁ ଗିଫ୍ଟ ଦିଆଯାଇଛି ଏବଂ ସରକାରଙ୍କର 45,000 ଟଙ୍କାର ଚେକ୍ ବି ଦିଆଯାଇଛି। ଏହି ପ୍ରୋସେସ୍ ଆମେ ଗତ ଦେଢ଼ ମାସ ଧରି ଆମର ଚାଲିଛି। ଯେଉଁମାନେ ଆପ୍ଲାଏ କରିଥିଲେ ଅନଲାଇନ୍, ସେ ଭିତରୁ ଆମର ସବୁ ସିଲେକ୍ସନ୍ ହୋଇଥିଲା ଏବଂ ସମସ୍ତଙ୍କର ରେଜିଷ୍ଟ୍ରେସନ୍ ପାଇକି ଚାଲିଛି। ଯେଉଁ ପ୍ରୋସେସ୍ ଆଉ 2-3 ଦିନ ପରେ ବି ସେମାନେ ସମସ୍ତଙ୍କ ସାର୍ଟିଫିକେଟ୍ ବି ପାଇବେ। ଯେମିତି ରୀତିନୀତି ସହିତ ବାହାଘର କରିବା କଥା ସେମିତି କରାଯାଇଛି। ଆମର ଏଇ ଯେଉଁ ପଠାଣି ସାମନ୍ତ ଅଡିଟୋରିୟମ୍ର କ୍ୟାମ୍ପସ୍ରେ 22 ବେଦୀ ହୋଇଥିଲା। 22 ଜଣ ପୁରୋହିତ ଆସିଥିଲେ, ବେଦୀର ସମସ୍ତ ସରଞ୍ଜାମ ଆସିଥିଲା।
0: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦ୍ୱିତୀୟ ରାଷ୍ଟ୍ର ଲୋକ ଅଦାଲତ ଜିଲ୍ଲା ଦୌରାଜ ତଥା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରକାରର 1608 ମାମଲାର ଫଇସଲା କରାଯାଇ 1,23,85,799 ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟକ୍ଷେତ୍ର କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନଯାତ୍ରା ଭଉଁରୀ ଉତ୍ସବ ସହ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀ ବିଗ୍ରହ କଣ୍ଟିଲୋର ବିଭିନ୍ନ ସାହି ପରିକ୍ରମା କରିଥିଲେ। ଚନ୍ଦନ ପୋଖରୀରେ ନନ୍ଦା ଓ ଭଦ୍ରା ବିଗ୍ରହଙ୍କୁ ପ୍ରତିଦିନ ଜଳକ୍ରୀଡ଼ା କରାଇଥିଲେ। ଉତ୍କଳ ଭଉଁରୀ ଅବସରରେ ସମଗ୍ର କ୍ଷେତ୍ର ଭକ୍ତମୟ ପରିବେଶରେ ମୁଖରିତ ହୋଇଥିଲା। ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ମାଣ ହେବ। ଖଣ୍ଡପଡ଼ାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମଗମ, ଜିଲ୍ଲାପାଳ ମଧୁମିତା ରଥ ଓ ବରିଷ୍ଠ ଅଧିକାରୀମାନେ ଖଣ୍ଡପଡ଼ା ଗସ୍ତ କରି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ଓ ନିର୍ଦ୍ଧାରିତ ସମୟସୀମାରେ ଶେଷ କରିବାକୁ ପରାମର୍ଶ ଦିଆଯାଇଥିଲା। ଗୁଜରାଟର ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶରଣକୂଳ ଲଡ଼ୁବାବା ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଥିଲା। ଏହି ଅବସରରେ ଲଡ଼ୁବାବା ପୀଠ ପରିସର ହର ହର ମହାଦେବ ଧ୍ୱନିରେ ମୁଖରିତ ହୋଇଉଠିଥିଲା। ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଓଡ଼ଗାଁ ତହସିଲଦାର ରଞ୍ଜନ ଭୋଇଙ୍କ ସହ ବହୁ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.9 MHz 982 KHz।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1900

0: କଣ ଚାଷ ବାସ ଆଜି ଆମ ବୈଠକ ଟିକେ ଖାଁ ଖାଁ ଟିକେ ଲାଗୁଛି।
1: ନାଇଁ ଖାଁ ଖାଁ ଲାଗିବ କି? ଆମେ ଦେଖ ବିଭିନ୍ନ ପ୍ରକାର ଚାଷ ତ କରୁଛେ, ଦେଖ ମକା ଚାଷ କରୁଛେ, ଫୁଲ ଚାଷ କରୁଛେ, ରଜନୀଗନ୍ଧା ଚାଷ କରୁଛେ, ଆଉ ପନିପରିବା ଚାଷ କରୁଛେ, ଆମ୍ବ ଚାଷ କରୁଛେ, ଆଉ ଗୋଟେ ଚାଷ ହଉଛି ମାଛ ଚାଷ।
0: କହିବାକୁ ନାହିଁ,
1: ଏଇଟା
0: ଯୋଉ ପ୍ରକାର ତ ଚାଷ ଆଜିକାଲି ତ ଚାଷ ସବୁ ବଢିଗଲାଣି, ଆଉ
1: ଗାଁ ଗାଁରେ
0: ଇଏ
1: ମାଛ
0: ତ
1: ଚାଷ,
0: ଗାଁ ଗାଁରେ ମଧ୍ୟ ମିଶ୍ରିତ ଚାଷ କଲେଣି।
1: ହଁ ମିଶ୍ରିତ ଚାଷ, ମାଛ ଚାଷଟା ମଧ୍ୟ ବେଶୀ ଟିକେ ଲୋକ ଉତ୍ସାହ ଅଛନ୍ତି ମାଛ ଚାଷ କରିବା ପାଇଁ।
0: ମାଛ ଚାଷ ଆଜିକାଲି ଯୁବପିଢି ମାନେ ଭଲ ଚାଷ କଲେଣି, ମାଛ ଚାଷ ଗୋଟେ ଲାଭଜନକ ଚାଷ ହେଇଗଲାଣି।
1: ତାର ସରକାର ତ ସବୁ ପ୍ରକାର ସହାୟତା ଦଉଛନ୍ତି, ଆଉ
0: ହଁ
1: ତାଲିମ ଦଉଛନ୍ତି। ଯିଏ ହେଲେ ତ କରିପାରିବ, ଖାଲି ପୋଖରୀ ଟେଲେ ନେଇଯିବ, ନହେଲେ ତ ନିଜର ପୋଖରୀ ଗୋଟେ ଥିବ ବୋଲି ହେଲା, ଆଉ
0: ହଁ ହଁ
1: ଆଉ କରିଦଉଛନ୍ତି। ମହିଳା ମାନଙ୍କୁ ତାର ଭଲ ପ୍ରୋତ୍ସାହନ ମିଳୁଛି ମାଛ ଚାଷ ପାଇଁ
0: ହଁ
1: ପଞ୍ଚାୟତ ମାନଙ୍କରେ
0: ହଁ
1: ଯେ
0: ଆଜିକାଲି ତ ସବୁ SHG ଗ୍ରୁପ ବାହାରିଲାଣି, ସେ ଗ୍ରୁପ ମହିଳା ମାନଙ୍କୁ ତ ମା ମାନଙ୍କୁ ସୁବିଧା
1: ମିଳୁଛି।
0: ମିଳୁଛି ଆଉ।
1: ଯେ ମୁଁ ଆଜି କଣ ବିଷୟ ରଖିଛି ବୋଲେ, ଯେ ମାଛ ଚାଷ ଆମେ କରୁଛେ, ମାଛ ଚାଷରେ ଏବେ ଖରା ଦିନ ଆସିଲା, ବର୍ଷା ଦିନ ଆସିଲା, ଶୀତ ଦିନ ଆସିଲା, ପ୍ରତ୍ୟେକ ପ୍ରକାର ଦିନ ପରେ ଋତୁ ପରିବର୍ତ୍ତନ, ତାର ପରିଚାଳନା ତାର ଜାଣିବାର ଦରକାର। ପୋଖରୀ ପରିଚାଳନା କେମିତି କରିବା ହେଲେ ସେ ଉପରେ ମୁଁ ଆଲୋଚନାଟେ ହେଲା। ମୁଁ କହିଲି ନାଇଁ ଟିକେ କଥା ହେଇକି ଆଜ୍ଞା ସାଙ୍ଗରେ ଜାଣିବା କହିକି, ଆମର ସିଦ୍ଧାର୍ଥ ଦାସ ନାହାନ୍ତି ଯୋଉ କେବିକେ ର ଆମର ମତ୍ସ୍ୟ ବିଭାଗର ଅଧିକାରୀ,
0: ହଁ ହଁ
1: ତାଙ୍କ ସହିତ ମୁଁ ଗୋଟେ କଥାବାର୍ତ୍ତା ହେଇଥିଲି।
0: ଓହୋ, ସେ ଆଜ୍ଞା ସହିତ ତ କଥା ହେଇଥିଲ କି?
1: ହଁ ମାଛ ଚାଷରେ ପୋଖରୀ ପରିଚାଳନା କିପରି କରିବା
0: ପୋଖରୀ
1: ବୋଲି କଥା
0: ପରିଚାଳନା।
1: ହେଇଥିଲି। ହଁ ତ ସାର ସବୁ କହିଛନ୍ତି, ଟିକେ ଶୁଣିଲା।
0: ହଁ ହଁ ହଁ
2: ସାର ନମସ୍କାର।
3: ନମସ୍କାର,
2: ଆମର କୃଷି ସଂସ୍କାର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ମୋନାଲି ସାର।
3: ଧନ୍ୟବାଦ ମ୍ୟାଡମ।
2: ସାର ଆମର ଆଜି ଆଲୋଚନାର ବିଷୟ ରହିଛି ଆମ କୃଷି ଭାଇମାନଙ୍କ ପାଇଁ, ଆମର ଶ୍ରୋତା ବନ୍ଧୁ ମାନଙ୍କ ପାଇଁ, ଯେ ଆମେ ଯଦି ଜଣେ ମାଛ ଚାଷ କରିବାକୁ ଚାହୁଁଛି ବା କରୁଛି ମଧ୍ୟ, ପୋଖରୀକୁ କିପରି ପରିଚାଳନା କରିବ, ମାନେ ପୋଖରୀର ଯତ୍ନ କିପରି ନେଇପାରିବ। ଆମେ ତ ମାଛ ଛାଡ଼ିଦେଲେ, କିନ୍ତୁ ମାଛ ଛାଡ଼ିଲା ପରେ ତାର ତ ମୁଖ୍ୟ ଭାଗ ହଉଛି ଯେ ଆମେ ପୋଖରୀକୁ କେମିତି ଯତ୍ନରେ ରଖିବା, ତ ଆମପରି ପୋଖରୀର ଯତ୍ନ ନେବା।
3: ଗୋଟେ ସବୁ ଚାଷୀ ଭାଇମାନଙ୍କ ପାଇଁ ନିଶ୍ଚିତ ଏଟା ଗୋଟେ ଉପଯୋଗୀ ବିଷୟବସ୍ତୁ।
2: ନିଶ୍ଚୟ
3: ଆମେ ପୋଖରୀର ଯତ୍ନ ନେବା କଥା କହିଲେ ମାନେ ଆମ ମୂଳ ମନକୁ ଆସିବ, ଯେହେତୁ ଆମେ ଚାଷ କରୁଛେ ସେଥିରେ ମାଛ ଚାଷ, ଆମେ କେମିତି ପୋଖରୀର ଯତ୍ନ ନେବା ସହିତ ପୋଖରୀ ମାଟି କନ ଯତ୍ନ ନେବା ସହିତ ଅଧିକ ଅମଳ କେମିତି ମାଛ କରିପାରିବା। ତେଣୁ ଆମର ଯଦି ପୋଖରୀ ଯତ୍ନ କଥା ନେବା କଥା ଆମେ ପଡିବା, ତ ଦିଟା ଜିନିଷ ଆସୁଛି, ମାନେ ଗୋଟେ ହେଲା ପୋଖରୀର ପରିବେଶ, ମାଟି ଆଉ ପାଣିର ଯତ୍ନ, ଦ୍ୱିତୀୟ ହେଲା ସେଇ ପରିବେଶରେ ରହୁଥିବା ମାଛ ଯୋଉ ଆମେ ଚାଷ କରୁଛେ ସେଇ ମାଛ ମାନଙ୍କର ଯତ୍ନ। ମାଛ ମାନଙ୍କର ଯତ୍ନ ବୁଝିଲେ ଆମେ ଜାଣିବା ଯେ ମାଛର ଅଭିବୃଦ୍ଧିଟା ବଢିବାଟା ଠିକ ହଉଛି ନା ନାହିଁ, ମାଛ ନିରୋଗ ଅଛି ନା ନାହିଁ, ଆମର ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ମାଛ ଠିକ ବଢୁଛି ନା ନାହିଁ, ସେଇଟା ହେଲା ସବୁଠାରୁ ଇମ୍ପୋର୍ଟାଣ୍ଟ। ଏଇଆ ନୁହେଁ ଯେ ଆମେ ମାଛ ଛାଡିଦେଲେ ବର୍ଷେ ଦେଢ ବର୍ଷ ଅପେକ୍ଷା କରିବା, ପାଣି କମିଲେ ଧରିବ, ସେଥିରୁ ମାଛ ଯାହା ଓଜନ ହେଇଥାନ୍ତୁ ହେଇଥାନ୍ତୁ, ସେଇଟା ନୁହେଁ। ଯେ ଆମ ନିର୍ଦ୍ଦିଷ୍ଟ ସେଇଥିପାଇଁ କହିଲି ଯେ ଆମ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ମାଛ ବଢୁଛି ନା ନାହିଁ, ମତେ 6 ମାସ ଭିତରେ ଗୋଟେ କେଜି ମାଛ ଦରକାର, କେଜି ସାଇଜ ମାଛ ଦରକାର, ମତେ 8 ମାସ ଭିତରେ ଗୋଟେ କେଜି ମାଛ ଦରକାର, କି ମତେ 10 ମାସ ଭିତରେ ଗୋଟେ କେଜି ମାଛ ଦରକାର। ତେଣୁ ଚାଷୀ ଭାଇ ଆଗେ ସେଇଟା ମନରେ ସ୍ଥିର କରିବା ଦରକାର ଯେ ମତେ ଏଇ ସମୟ ସମୟ ଭିତରେ ଏତିକି ସାଇଜର ମାଛ ଦରକାର, ମୁଁ ଏଇଭଳି ଭାବରେ ଚାଷ କରିବି ଯେମିତି ତାର ପୋଖରୀର ପାଣି, ତାର ପରିବେଶ, ତାର ମାଟି, ତାର ଜଳ ଏଗୁଡା ନଷ୍ଟ ହବ ନାହିଁ। ପୋଖରୀ ଥିବା ଜୀବଜନ୍ତୁ ମାଛକୁ ଛାଡିକି ଆଉ ଯୋଉ ସବୁ ଛୋଟ ଛୋଟ ବହୁ ବିଭିନ୍ନ ପ୍ରକାର ଜୀବଜନ୍ତୁ, ଏଟା ଗୋଟେ ବହୁତ ପୋଖରୀଟା ଗୋଟେ ବହୁତ ଜଟିଳ ଇକୋସିଷ୍ଟମ, ସେଥିରେ ମାଛ ଛାଡିକି ବହୁତ ଜୀବଜନ୍ତୁ ଅଛି ଯୋଉମାନଙ୍କର ବିଭିନ୍ନ ପ୍ରକାର ଲାଇଫ ସାଇକଲ ଜୀବନ ପ୍ରକ୍ରିୟା ସେ ପୋଖରୀ ଭିତରେ ଚାଲୁଛି, ତେଣୁ ସେଟା କିଛି ଇଫେକ୍ଟ ଆଫେକ୍ଟ ହବନି, କିନ୍ତୁ ଆମେ ମାଛ ଠିକ ଭାବରେ ପାଇପାରିବା। ପ୍ରଥମ କଥାକୁ ଆସିବା ଯେ ଆମର ପୋଖରୀ ପରିବେଶ ଯତ୍ନ, ଜଳ ପାଣି ରହିଲା ମାଟି ରହିଲା ତାର କେମିତି କରିବା, ଠିକ ଭାବରେ ଯତ୍ନ କରିବା ତାର, ଏଇଠୁ ଆସିଲେ ଆମେ ତ ବହୁତ ଜିନିଷ ଅଛି ସେ ବିଷୟରେ ଚାଷୀ ଭାଇମାନଙ୍କୁ ଜାଣିବା ପାଇଁ ଖାଲି ସମ୍ୟକ କିଛିଟା କହିବାକୁ ଚାହୁଁଛି ଯେ ଆପଣ ପୋଖରୀର ପାଣିର ଗୁଣାତ୍ମକ ମାନ ଯଥା ତାର pH, ତାର ଆଲ୍କାଲିନିଟି, ତାର ହାର୍ଡନେସ୍, ଏ ତିନୋଟି ଜିନିଷ ଆପଣ ଠିକ ରହିବା ଦରକାର। ଯେମିତି pH ଟା ଆମର ମାଛ ଚାଷ ଉପଯୋଗୀ ପାଇଁ 8 ରୁ 8.5 ଭିତରେ ରହିବା ଦରକାର, ଆଲ୍କାଲିନିଟିଟା 100 ରୁ 140 ଭିତରେ ରହିବା ଦରକାର PPM ରେ, ତାର ୟୁନିଟ ଅଛି, ଆଉ ହାର୍ଡନେସ୍ ସେଭଳି ଆପଣଙ୍କର 200 ଭିତରେ ରହିବା ଦରକାର। ଯଦି ଏଇ ଅନୁପାତରେ ସେଗୁଡା ନାହିଁ ତାହେଲେ ଆମେ କଣ କରିବା, ଆମର ସାଧାରଣତଃ ଦେଖିଛି ଗଞ୍ଜାମ ଜିଲ୍ଲାରେ

ପାଣିର ପିଏଚ୍ ଯଦି ଜଣେ କିଛି ନ କରି ହଠାତ୍ କିନା ପାଣିର ପିଏଚ୍ ନ ପିଇବ ତାର 7.5 ରୁ 8 ଭିତରେ ରହିବ, ତେଣୁ ସିଏ କଣ କରିବ ପିଏଚ୍ ଟାକୁ ବଢେଇବା ପାଇଁ ଆମକୁ ଅଧିକା ଦରକାର। 8 ରୁ 8.5 ବଢେଇବା ପାଇଁ ହେଲେ ଗୋଟେ ଏକର ଗୋଟେ ମିଟର ପିଛା 80 kg ପଥର ଚୁନ ଆଦାୟ କରିବ, ହେଲେ ପିଏଚ୍ ଟା ଆମର 8 ରୁ 8.5 ହେଇଯିବ। ଚୁନ ଉପରେ ପକେଇବାର ବହୁତ ଉପକାରିତା ଅଛି, ତା ଦେହରୁ ସମୟରେ ମୁଁ କେତେଟା ଜିନିଷ କହୁଛି। ଚୁନ ପକେଇଲେ ଚୁନଟା ହେଲା କ୍ୟାଲସିୟମ କାର୍ବୋନେଟ୍, ସେ ପାଣିକୁ ମାଛକୁ କ୍ୟାଲସିୟମ ଯୋଗାଇଲା। ଦ୍ୱିତୀୟରେ ଗୋଳିଆ ପାଣି ଯଦି ହେଇଛି ତାକୁ ମାନେ ଯୋଉ ହଁ ତାକୁ ସଫା କରିଦବା, ଯୋଉଟା ଡିଜଲ ସଲିଡ ଥିବ ସେଟାକୁ ବସେଇଦବ। ତୃତୀୟରେ ପୋଖର ମାଟି ଯୋଉ ପଙ୍କ ଅଛି ତଳେ ପଙ୍କଟା ବି ବିଘଟନ କରିବାରେ ସେ ସାହାଯ୍ୟ କରିବ। ଚତୁର୍ଥରେ ଯୋଉ ପୋଖରୀ ମୁଁ ଆଗରୁ କହିରଖିଲି ଯେ ବିଭିନ୍ନ ପ୍ରକାର ଜୀବନ ପ୍ରକ୍ରିୟା ଚାଲୁଛି, ତେଣୁ ଏଟା ଗୋଟେ ବଫ ସିଷ୍ଟମ ହିସାବରେ କାମ କରେ ଯେ ସେ ଜୀବନ ପ୍ରକ୍ରିୟା ସେଗୁଡା ଆକ୍ଟିଭ ରଖେଇବ। ତେଣୁ ନିଶ୍ଚିତ ଯୋଉ ଚାଷୀ ଭାଇମାନେ ମାଛ ଚାଷ କରୁଛନ୍ତି ପିଏଚ୍ ମାପି କରି ଆପଣ ଚୂନ ନିଶ୍ଚିତ ମାସିକିଆ କିସ୍ତିରେ ସବୁ ମାସରେ ଚୂନ ଆପଣ ପୋଖରୀରେ ଆପ୍ଲାଏ କରିବେ। ଆପଣ ଆପ୍ଲାଏ କଲେ ଆପଣ ତାଙ୍କ ଫଳ ମାଛ ଧରିଲା ବେଳକୁ ଜାଣିପାରିବେ ନିଶ୍ଚିତ ଭାବରେ ଆପଣଙ୍କ ମାଛଟା ଅଲଗା ପୋଖରୀ ମାଛ ଠାରୁ ଯେଉଁଠି ଚୂନ ପଡୁନି ନିଶ୍ଚିତ ହବ, ମାର୍କେଟରେ ଦେଖାହବ, ଆପଣ ନିଜ ଆଖିରେ ବି ଦେଖିପାରିବେ। ଆଉ ରହିଲା ଆପଣଙ୍କର ଆଲକାଲିନିଟି ହାର୍ଡନେସ୍, ଯଦି ଆଲକାଲିନିଟି 120 ଭିତରେ 40 PPM ଭିତରେ ନାହିଁ କି ହାର୍ଡନେସ୍ 200 PPM ଭିତରେ ନାହିଁ ତାହେଲେ ଆପଣ ସେଇଟା ପିଏଚ୍ ଜଣେ ଚାହିଁଲେ ଚାଷୀ ତା ନିଜେ ପରୀକ୍ଷା କରିପାରିବ ପିଏଚ୍ ପେପରରେ କିମ୍ବା ଲିକ୍ୱିଡ୍ କରିପାରିବ, କିନ୍ତୁ ଆଲକାଲିନିଟି ହାର୍ଡନେସ୍ ଟେଷ୍ଟ କଲାବେଳକୁ ତା ପାଇଁ କିଟ୍ ଦରକାର ପଡିବ। ନିକଟସ୍ଥ ଯୋଉମାନେ ବ୍ଲକ ଅଫିସରେ ଯିଏ ମତ୍ସ୍ୟ ଅଧିକାରୀ ମାନେ ଅଛନ୍ତି କି ଆମ କୃଷି ବିଜ୍ଞାନ କେନ୍ଦ୍ରରେ ବି ଆଣିକି ପାଣି ଦେଲେ ଆମେ ଟେଷ୍ଟ କରିଦେବୁ, ଯଦି ଆଲକାଲିନିଟି ହାର୍ଡନେସ୍ ଟିକେ ଏପଟ ସେପଟ ଅଛି ତାହେଲେ ସେଟାକୁ ଆମେ ବିଭିନ୍ନ କେମିକାଲ ମିଳୁଛି ସେ ଦେଇକି ଆମେ ତାକୁ କରେକ୍ସନ କରିପାରିବା ବୁଝିଲେ। ଆଚ୍ଛା ବର୍ତ୍ତମାନ ଆଉ ମାଟି କଥା, ଯଦି ମାଟିଟା ର ଯଦି ପିଏଚ୍ ଏଇଭଳିଆ ପିଏଚ୍ ତାର ଅର୍ଗାନିକ କାର୍ବନ ବା ଜୈବିକ ଅଙ୍ଗାରାଂଶ ବା ଜୈବ କ୍ଷାରଜାନ ଏଇ ତିନିଟା ଜିନିଷ ଜାଣିବାକୁ ପଡିବ। ଆମର ପିଏଚ୍ ଟା ସେମିତି ମାଟିର 7.7 ରୁ 8 ଭିତରେ ରହିବା ଦରକାର, ଜୈବିକ ଅଙ୍ଗାରଟା ଜୈବିକ ଅଙ୍ଗାର ଆଉ ଜୈବ କ୍ଷାରଜାନ ସେ ଦିଟାର ରେସିଓଟା 10:1 ରୁ 15:1 ରହିବା ଦରକାର, ମାନେ ପୋଖରୀ ମାଟିର ଜୈବିକ ଅଙ୍ଗାର ରେସିଓଟା ହଁ 10 କାହିଁକିନା ଜୈବିକ ଅଙ୍ଗାରଟା ହେଲା ମୁଖ୍ୟ ଉପାଦାନ ଯୋଉଟାକି ପୋଖରୀରେ ଆପଣଙ୍କର ଉର୍ବରତା ବଢାଇଥାଏ, ତାର ଜୈବିକ ଅଙ୍ଗାର ଆଉ ଜୈବିକ ନାଇଟ୍ରୋଜେନ ଆଉ ନାଇଟ୍ରୋଜେନ ଜବକ୍ଷାରଜାନର ରେସିଓଟା 10.1 ରୁ 15.1 ରହିବା ଦରକାର। ଯୋଉଠି ସେଟା କମ ରହୁଛି ତାପରେ ଅଙ୍ଗାର ମାନେ ଆମେ କଣ ପାଇବା କାର୍ବନ ସୋର୍ସ ଟା ଆମେ ଗୋବର ଖତରୁ ପାଇବା, ଯେତିକି ଅର୍ଗାନିକ ଫର୍ଟିଲାଇଜର ଅଛି ସେଠୁ ପାଇବା, କି ଯଦି ଅର୍ଗାନିକ ଫର୍ଟିଲାଇଜର ଯୋଉଠି ଯୋଉମାନେ ଆପ୍ଲାଏ କରିପାରିବେନି ତାହେଲେ ସେ କ୍ଷେତ୍ରରେ ଆମେ ମାର୍କେଟରୁ ମିଳୁଥିବା ବିଭିନ୍ନ ପ୍ରକାର ହ୍ୟୁମିକ୍ ଏସିଡ୍ ପ୍ରଡକ୍ଟ ବାହାରୁଛି ସେଗୁଡା ପକେଇଲେ ଜୈବିକ ଅଙ୍ଗାଟା ଆମର ଜଷ୍ଟ ହେଇଯିବ। ତେଣୁ ସେଥିରେ ତିନିଟା କଥା ଗଲା, ତାପରେ ଆସିବା ମାଛ କଥା। ତେଣୁ ମାଛର ଯୋଉ ମୁଁ କହି ରଖିଲି ମାଛ ସୁସ୍ଥ ନିରବ ଅଛି ନା ନାହିଁ, ମୋର ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସେତିକି ହଉଛି ନା ନାହିଁ, ହଁ ବୃଦ୍ଧି ପାଇଛି କି ନାହିଁ, ମାଛ ବଢିବ କେମିତି, ପୋଖରୀ

ପକେଇବେ ଆଉ କେମିକାଲ ଫର୍ଟିଲାଇଜର ମାନେ ସୁପର ଫସ୍ଫେଟ୍ ଆଉ ୟୁରିଆ ଆପ୍ଲାଏ କରିବେ। ଅର୍ଗାନିକ ଫର୍ଟିଲାଇଜର ହିସାବରେ ଆପଣ ଗୋବର ଖତ ପକେଇ ପାରିବେ, କୁକୁଡ଼ା ଖତ ପକେଇ ପାରିବେ, ନହେଲେ ଆପଣ ବାୟୋଗ୍ୟାସ ର ଯୋଉ ସ୍ଲରି ବାଜୁଛି ତାକୁ ପକେଇ ପାରିବେ।

0: ପ୍ରତି 15 ଡେଜ୍ ଇଣ୍ଟରଭାଲରେ ଆପଣ ପ୍ଲାଙ୍କଟନ୍ ତାକୁ ମାପିବେ, ମାପିଲେ ଆମର ଯଦି 2.5 ଏମ୍ଏଲ୍ ଆଚାର ଅଛି। ତାପରେ ଆଜିକାଲି କଣ ହେଲାଣି, ଆଉ ଗୋଟେ ଉପାୟ ବାହାରିଲାଣି ଯେ ପୋଚ କରି ଫର୍ମେଣ୍ଟେସନ କରିକି ଆମେ କୁଖରେ ଆପ୍ଲାଏ କରିବା, ହଁ ତାକୁ ମଧ୍ୟ ପ୍ରୟୋଗ କରିପାରିବେ। ଯେମିତି ତା ପ୍ରୋବ୍ଲେମ୍ ହଉଛି ଗୋବର ଖତ କୋଉ ମିଳୁନି, ବେଶୀ କୋଉ ଜାଣିପାରୁନାହାନ୍ତି, ଗୋବର ଖତ ଅଧିକା ପରିମାଣରେ ପିଉଛନ୍ତି, ପାଣି ଖରାପ ହେଇଯାଉଛି, କଳା ପଡ଼ିଯାଉଛି ପୁରା, ତେଣୁ ସେ କ୍ଷେତ୍ରରେ ଆମେ କଣ କରିବା, ପୋଚ କରିବା। ପୋଚ କରିବା ପାଇଁ କଣ ଦରକାର, ଆପଣ କୁଣ୍ଡା ଗୋଟେ ଏକର ପୋଖରୀ ପାଇଁ ମୁଁ କହୁଛି, ଏକର ପୋଖରୀ ପାଇଁ ଆପଣଙ୍କୁ 25 କେଜି କୁଣ୍ଡା, 5 କେଜି ଗୁଡ଼, ତାପରେ ପ୍ରୋବାୟୋଟିକ ଯୋଉଟା ମିଳୁଛି, ପ୍ରୋବାୟୋଟିକ 10-20 ଗ୍ରାମ୍ସ, ଆଉ ହେଲା ଆପଣ ଇଷ୍ଟ ପାଉଡର ସେଟା ହେଲା 200 ଗ୍ରାମ୍। ଏହା ଆଡିସନ ଟୁ ଏତିକି ନେଇ କଲେ ହବ। ଯଦି ଆପଣଙ୍କର ଆଭେଲେବୁଲ ହଉଛି କୌଣସି ପ୍ରକାର ପିଡିଆ, ଆପଣଙ୍କର ସୋରିଷ ପିଡିଆ ହଉ, ରାଶି ପିଡିଆ ହଉ, ବାଦାମ ପିଡିଆ ଯଦି ଆଭେଲେବୁଲ ହଉଛି ଯିଏ, ତାହେଲେ ସେଥିରୁ 5 କେଜି ଏଥିରେ ଆଡ୍ କରିକି ସବୁଗୁଡା ମିଶେଇ ଦେଇକି ପାଣି ଭଳିଆ ସ୍ଲରି ଟାଇପ୍ର ଗୋଟେ ପ୍ଲାଷ୍ଟିକ ଡ୍ରମ୍ ରଖିଦେବେ 3 ଡେଜ୍। ରଖିଲା ପରେ ତାପରେ ସେଟା ଯେଉଁ ଫର୍ମେଣ୍ଟେସନ ହେଇଥିବ ସେଟାକୁ ନେଇ ପୋଖରୀରେ ଏଭ୍ରି 15 ଡେଜ୍ ଇଣ୍ଟରଭାଲ ସେଟାକୁ ପକେଇବେ ପୋଖରୀରେ, ହଁ ପକେଇଲେ ଆପଣଙ୍କର ପ୍ଲାଙ୍କଟନ୍ଟା ଅଲରେଡି ଏଇଟା କଣ ଏଟା ଗୋଟେ ଜୈବ ବିଘଟନ ପ୍ରକ୍ରିୟା ହୁଏ, ତାପରେ ସେ ଗୁଡ଼ ଇଷ୍ଟ ପ୍ରୋବାୟୋଟିକ ମିଶା ଦ୍ୱାରା ହଁ ସେଟା ଜୈବ ବିଘଟନ କରିଦିଏ ସେ ଜିନିଷକୁ, ତେଣୁ ଆମ ପୋଖରୀରେ ପକେଇଲେ ଇମିଡିଏଟ୍ ଆମର ପ୍ଲାଙ୍କଟନ୍ ସୃଷ୍ଟି, ଏମିତି କରିପାରିବେ ସବୁଠାରୁ ଭଲ।
1: ବହୁତ ପ୍ରକାର ବ୍ୟବସ୍ଥା ରହିଛି ପୋଖରୀ
0: ଯତ୍ନ ନେବା ପାଇଁ, ବହୁତ ସାରା ବ୍ୟବସ୍ଥା ରହିଛି, ଖାଲି ଆମେ ଜାଣିବା ଦରକାର ଆମର ରିସୋର୍ସ କଣ, ମୁଁ କଣ କରିପାରିବି, ମୋ ଆଖପାଖରେ କଣ ମିଳୁଛି,
1: ଆପଣ ତ ଜୈବିକ ପଦ୍ଧତି କହିଦେଲେ ଆଉ ରାସାୟନିକ ପଦ୍ଧତିରେ ମଧ୍ୟ କହିଦେଲେ, ଦୁଇ ପ୍ରକାର ପଦ୍ଧତି ପ୍ରୟୋଗ କରିଦେଇଛନ୍ତି।
0: ତାପରେ ଆଉ ରହୁଛି ଜିନିଷ ଯେ ଆମର ମାଛକୁ ଖାଲି ପ୍ଲାଙ୍କଟନ କରିଦେଲେ ମାଛ ବଢିବନି, ତାକୁ ବାହାରୁ ଖାଦ୍ୟ ଦେବାର ଆବଶ୍ୟକତା ରହିଛି, ମାନେ ମାଛ ଯେତିକି ପୋଖରୀରେ ସେଟା ଦେଖାଯାଇଛି ରିସର୍ଚ୍ଚ କରିକି, ମାଛ ପୋଖରୀରୁ ଯେତିକି ଖାଏ ସେତିକି ପରିମାଣରେ ତା ଦେହ ଅଭିବୃଦ୍ଧିରେ ହୁଏ ନାହିଁ, ଲାଗେ ନାହିଁ, କାହିଁକିନା ତାର ଅଲଗା ସବୁ ପ୍ରକ୍ରିୟା ଅଛି, ଯୋଉ ଜୀବନ ପ୍ରକ୍ରିୟା ଅଛି, ସେ ତାର ଆମର ଡାଇଜେଷ୍ଟିଭ ସିଷ୍ଟମ ଅଛି, ମାଛର ଯେଉଁ ଡାଇଜେଷ୍ଟିଭ ସିଷ୍ଟମ ଅଛି, ଆମର ଯେମିତି ଆମେ ନିଶ୍ୱାସ ପ୍ରଶ୍ୱାସ ନଉଛେ ମାଛ ନିଶ୍ୱାସ ପ୍ରଶ୍ୱାସ ନଉଛି, ଆମ ଦେହରେ ଏମିତି ରକ୍ତ ସଞ୍ଚାଳନ ହଉଛି, ମାଛ ଦେହରେ ସେମିତି ରକ୍ତ ସଞ୍ଚାଳନ ହଉଛି, ଏମିତି ଆମର ଯାହା ପ୍ରକ୍ରିୟା ଅଛି ମାଛର ବି ସେ ପ୍ରକ୍ରିୟା ଅଛି, ତେଣୁ ସେ ପ୍ରକ୍ରିୟା ପାଇଁ କିଛି ସେ ଯାହା ଖାଇଥିବ ସେ ଏନର୍ଜିଟା ଖର୍ଚ୍ଚ ହେଇଯିବ, ତେଣୁ ତା ସିନା ଏକ୍ସଟ୍ରା ଏନର୍ଜି ହେଲେ ଯାଇକି ତା ଦେହର ଅଭିବୃଦ୍ଧିରେ ସେ ମାଂସ ବଢିବା ସାହାଯ୍ୟ କରିବ, ତେଣୁ ସେଥିପାଇଁ ନିଶ୍ଚୟ ଆମେ ବାହାରୁ ଖାଦ୍ୟ ଦବା ଦରକାର। ବାହାରୁ ଯଦି ଖାଦ୍ୟ ଦବା ସେଥିରେ ଅଛି ଯେ ଦୁଇ ପ୍ରକାର ଜିନିଷ, ଆପଣ ମାର୍କେଟ ମିଳୁଥିବା ଖାଦ୍ୟ ଆଣି ଦେଇପାରିବେ, ନହେଲେ ନିଜେ ବନେଇ ଖାଦ୍ୟ ଦେଇପାରିବେ। ଯଦି ମାର୍କେଟରୁ ଆଣି ଖାଦ୍ୟ ଦେବେ, ମୁଁ ସମସ୍ତଙ୍କୁ ଆଡଭାଇସ୍ କରିବି ଆପଣ ଆଇଦର ଭାସମାନ ଖାଦ୍ୟ ଦିଅନ୍ତୁ, ନହେଲେ ବୁଡି ଯାଉଥିବା ଖାଦ୍ୟ ଯୋଉଟା ମିଳୁଛି ଛିଙ୍କି ସେଟା ଦେବେ, ଯଦି ଛିଙ୍କି ଫିଙ୍ଗ ଦେବେ ତାହେଲେ ତାକୁ କୁଣ୍ଡା ସହିତ ମିଶିକରି ଦେବେ, ଖାଦ୍ୟ ଦେଲେ ତାକୁ ସେମିତି ଡାଇରେକ୍ଟ ଦେବେ, ସେଟା 24% ରହିଥିବା ଦରକାର।
1: ଆପଣ ତ ଆଜି ବହୁତ କିଛି ଜଣେଇ ଦେଲେ ଆମକୁ, ମାଛର କେମିତି ଯତ୍ନ ନେବେ, ପୋଖରୀର ମଧ୍ୟ କେମିତି, ଆମର ଶ୍ରୋତା ବନ୍ଧୁ ମାନେ ନିଶ୍ଚୟ ଶୁଣିଥିବେ, ଆଉ ଏଇଟା ବହୁତ ମୂଲ୍ୟବାନ ତଥ୍ୟ ଆପଣ ଦେଇଛନ୍ତି, ଆମେ ଜାଣିନଥିବା କଥା ଆପଣ କହିଲେ,
0: ସବୁ କଥା କହି ହବନି, ମୁଁ କେତେ କଥା କହିଲି,
1: ଆମର ବି ଯେଉଁ ସମୟ ହେଇଯାଇଛି ଆଲୋଚନାକୁ ଆମେ ଏଇଠି ରଖିବା, ପୁଣି ଆଉ ଗୋଟେ ଅଧ୍ୟାୟରେ ଆମେ ବିସ୍ତୃତ ଭାବେ ଆଲୋଚନା କରିବା ଯେ ପୋଖରୀର କିପରି ଯତ୍ନ ନେଇପାରିବା, ଆମକୁ ସମୟ ଦେଇଥିବ, ଆମ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ରହୁଛି, ଆଜ୍ଞା ନମସ୍କାର।
0: ନମସ୍କାର, ଧନ୍ୟବାଦ।
2: ନାନୀ ବଢିଆ ଲାଗିଲା ହେ,
3: ସେଥିପାଇଁ ଆମେ ମଧ୍ୟରେ ମଧ୍ୟରେ ଟିକେ ଆମର ସରକାରୀ ଅଧିକାରୀ ମାନେ ଯୋଉ ଅଛନ୍ତି ବୈଜ୍ଞାନିକ ମାନେ ସେମାନେ ସାଥେ କଥାବାର୍ତ୍ତା ଟିକେ ହେଲେ ଆଉ ଟିକେ କଥା ଜାଣିବା ଆଉ କଣ,
2: ଗୀତ ଟିକେ
3: ହଉ ହଉ, ମୁଁ ହେଲା ଆଜି ଗୋଟେ ସମ୍ବଲପୁରୀ ଗୀତ ପକଉଛି ତମେ ଶୁଣ।

0: ବଢିଆ ଲାଗିଲା, କୁଆଡେ ବାଛିକି ଆଣିଛ ସମ୍ବଲପୁରୀ ଗୀତ? ହଁ
1: ସମ୍ବଲପୁରୀ ଗୀତ ଟିକେ ନ ଶୁଣିଲେ ଆଉ ଆମର ବୈଠକ ଟା ଭଲ ଲାଗୁନି।
0: ହଁ, ମାନେ ଖୁସି ଗୋଟେ ଲାଗୁଛି ଆଉ, ସେଠାକାର ବାଜା ଆଉ ତାର ଯୋଉ ସ୍ୱର ବଢିଆ ଲାଗୁଛି ଆଉ ଶୁଣିବା ପାଇଁ।
1: ସେଇଟା ସେଇଟା ଆମର ଦ୍ୱିତୀୟ ପର୍ଯ୍ୟାୟକୁ ଯିବା, ସଫଳ ଚାଷୀ ପର୍ଯ୍ୟାୟକୁ ଯିବା।
0: ସଫଳ ଚାଷୀ ବିଷୟରେ ତା ସହିତ କଥା ଟିକେ କହୁନା।
1: ଆମର ଗୋଟେ ଅଭିଜ୍ଞ ଚାଷୀ ତ ତାଙ୍କେ ପ୍ରକାଶ ମହାରଣା ଆମ ଗିଗାପଡାର, ଆଉ
0: ଓ
1: ତାଙ୍କ ସହିତ ମଝିରେ ମଝିରେ ମୁଁ କଥା ହେଇଥାଉଛି। ସେ ପୁରା ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ଧାନ ଚାଷ, ପନିପରିବା ଚାଷ, ଆଉ ଗୁଆ ଚାଷ, ଲେମ୍ବୁ ଚାଷ,
0: ହଁ
1: ବୋଲେ ବହୁତ
0: ସମନ୍ୱିତ ଆଉ।
1: ଗୋଟେ ସଫଳ ଚାଷୀ ପ୍ରକୃତିରେ ତାଙ୍କୁ କୁହାଯାଏ, ଆଉ ଶିକ୍ଷିତ ଚାଷୀ ହେଲେ ତ ସେ। ଆଜି ମୁଁ ଗୋଟେ ଆଲୋଚନା କରିଛି, ଟିକେ ଶୁଣିଦେବା ତାଙ୍କ ସହିତ।
0: ହଁ
2: ଚାଷୀ ଭାଇ ନମସ୍କାର।
3: ହଁ ନମସ୍କାର,
2: ଆପଣ ପରିଚୟଟା ଟିକେ ଦିଅନ୍ତୁ, ଆପଣଙ୍କ ଗାଁର ନାଁ କଣ?
3: ମୋ ନାଁ ହଉଛି ପ୍ରକାଶ ମହାରଣା।
2: ହଁ
3: ଆମର ଗାଁ ହଉଛି ଦିଗାପଡା।
2: ହଁ ହଁ
3: ଫୁଟିଆଦର ପଞ୍ଚାୟତ ଅନ୍ତର୍ଭୁକ୍ତ।
2: ଆଚ୍ଛା, ଏବେ ଚାଷବାସ କଣ ଚାଲିଛି? ଚାଷବାସ ଏବେ କଣ ଚାଲିଛି?
3: ଏବେ ବର୍ତ୍ତମାନ ଲେମ୍ବୁ ଆଦାୟ ଦଉଛି।
2: ହଁ ହଁ ହଁ
3: ବିକା ହଉଛି ଆଜ୍ଞା।
2: ଆପଣ କେବଳ ଲେମ୍ବୁ ଚାଷ ହିଁ କରନ୍ତି?
3: ଲେମ୍ବୁ ଅଛି, କଟି କରିଛି, ଆଉ ଲେମ୍ବୁ ପାଟର ଚାରିପଟ ଗୁଆ ଗଛ ଲଗେଇଛି,
2: ଗୁଆ ଗଛ
3: ବି ଲଗେଇଛି, ନଡ଼ିଆ ଲଗେଇଛି, ନଡ଼ିଆ ପଳେ ବିକୁଛି 15 ଟଙ୍କା ଲେଖେ, ଆଉ ଗୁଆ ଏବେ ବର୍ତ୍ତମାନ 100 କୁ 100 ଟଙ୍କା,
2: ମାନେ 100 ଗ୍ରାମକୁ 100 ଟଙ୍କା।
3: ନାଇଁ ନାଇଁ 100 ଗୁଆ ଗୁଆ ନାଇଁ,
2: ଓ ଗୋଟା ଗୁଆ 100 ଟଙ୍କା
3: 100 ଟଙ୍କା ବର୍ତ୍ତମାନ ବିକା ହଉଛି, ତାସ ଆସିବ ତୋଳିବ ବାସ ଗଣି ପଇସା ଧରିବି ଆସିବି ଘରକୁ ବାବୁ ଭଳିଆ।
2: ଆଚ୍ଛା ଆଚ୍ଛା, ହେଲେ ଆପଣ ଯୋଉ ଲେମ୍ବୁ ଗଛ ଲଗେଇଛନ୍ତି ତାର ଚାରିପଟେ ଆପଣ ଗୁଆ ଗଛ ଆଉ ନଡ଼ିଆ ଗଛ ଲଗେଇଛନ୍ତି?
3: ହଁ ଚାରିପଟେ ଗୁଆ ଆଉ କାଇଁ ନଡ଼ିଆ ଗଛ ତାର 7ଟା ଲଗେଇଛି।
2: ହେଲେ କେତେ ଏରିଆରେ ଲେମ୍ବୁ ଗଛ ଲଗେଇଛନ୍ତି, ତା ତା ସାଇଡ୍ ରେ ଯୋଉ ଲଗେଇଛନ୍ତି କେତିକି ଗୁଆ ଗଛ ଲଗେଇଛନ୍ତି?
3: ଇଏ ପ୍ରାୟ ମୁଁ 5 ଜଣ ଖଣ୍ଡେ କରିଛି ବର୍ତ୍ତମାନ ରନିଂ ଉପରେ, ବୋଲେ ପଇସା ଦଉଛି, ଆଉ ଚାରିବାଟୁଳି 2 ଫୁଟ୍ 2 ଫୁଟ୍ ଛାଡିକି 2 ଫୁଟ୍ 3 ଫୁଟ୍ ଲାଗେ ଛାଡିକି ଗୁଆ ଗଛ ଚାରିବାଟୁଳି ଅଙ୍କି କରିଦେଇଛି, ସେଯାକ ସବୁ ପୁରା ଗ୍ରୋଥ ହେଇକି ବଡ ବଡ ହେଇକି ଫଳ ଦଉଛି।
2: ଆମମାନଙ୍କ କେତେ ଗଛ ଅଛି ଗୁଆ ଗଛ?
3: ଗୁଆ ଗଛ ପ୍ରାୟ 100 ହବ ଅଛି ଆଜ୍ଞା।
2: ଆଚ୍ଛା, ଲେମ୍ବୁ ଗଛ କେତେ ଅଛି?
3: ଲେମ୍ବୁ ଥିବ ପ୍ରାୟ 100-120 ଖଣ୍ଡେ ଥିବ।
2: ହେଲେ ଲେମ୍ବୁ ଯୋଉ ଦେଶୀ ଜାତି ନା ଅନ୍ୟ କୋଉ ଜାତିର ଲଗେଇଛନ୍ତି ନା କଣ ଲେମ୍ବୁ?
3: ନାଇଁ ନାଇଁ ଦେଶୀ ଜାତିର ଯାଏ, ଇଏ ଟିକେ କଣ୍ଟା ଟିକେ ବଡ ତାର ମଞ୍ଜି ଗଛର, ଆଉ କଲିମିର କମ କଣ୍ଟା ଆଉ ଚନ୍ଦଳ ଫଳିବ କଲିମିଲା।
2: ଆଚ୍ଛା ଆଚ୍ଛା, ହେଲେ ଏ ଯୋଉ କଲିମି ଗଛ କେତେ ବର୍ଷରେ ଆସୁଛି ଫଳ ଆସୁଛି, ଆଉ ଦେଶୀ ଗଛରେ କେତେ ଦିନରେ ଫଳ ଆସୁଛି?
3: ଶୁଣନ୍ତୁ

0: କିଛି କଥା କିଛି ତ
1: ନମସ୍କାର। ଆଜିର ଉପସ୍ଥାପନାରେ ମୁଁ ସ୍ମିତାଶ୍ୱିନୀ ମହାପାତ୍ର,
0: ମୁଁ ବନ୍ଦନା ମିଶ୍ର।
1: ଆଜିର ଏହି କାର୍ଯ୍ୟକ୍ରମରେ ଆମକୁ ବୈଷୟିକ ସହାୟତା ଦେଇଛନ୍ତି ଟିକେ ଦାସ ଏବଂ ବିରାମ ବାବୁ।
0: ସ୍ମିତାଶ୍ୱିନୀ,
1: ହଁ ଅପା,
0: ଆମେ ସମସ୍ତେ ମାତୃଭାଷାକୁ ଭଲ ପାଉଛୁ, ତେବେ ପ୍ରଶ୍ନ ଉଠୁଛି, ଆମର ଯେଉଁ ନୂଆ ପିଢ଼ି ଅଛନ୍ତି ସେମାନେ ଯେତେବେଳେ କଥାବାର୍ତ୍ତା କରନ୍ତି ଆମର ମାତୃଭାଷାକୁ କେତେ ମାତ୍ରାରେ ବ୍ୟବହାର କରନ୍ତି?
1: ସେଇଟା ଗୋଟେ ସମସ୍ତଙ୍କର ମନରେ ଏବେ ପ୍ରଶ୍ନ ବାଜେ।
0: ବେଳେ ବେଳେ ଏମିତି ଲାଗେନି ସେମାନେ ମାତୃଭାଷାକୁ ଛାଡ଼ିକି ଅନ୍ୟ ଭାଷା ଗୁଡ଼ାକୁ ବେଶୀ ବ୍ୟବହାର କରୁଛନ୍ତି?
1: କିନ୍ତୁ ଆମେ ସେମାନଙ୍କୁ କହିବା ପଛେ ତା ପୂର୍ବରୁ ଆମେ ଆମର ଅଭିଭାବକମାନଙ୍କୁ କହିବା ଯେ ପାରିବାରିକ ସ୍ତରରୁ ହିଁ ସେମାନେ ଆମ ମାତୃଭାଷାକୁ କେମିତି ପିଲାମାନେ ପଢ଼ିବେ, ଜାଣିବେ, ସମ୍ମାନ ଦେବେ, ସେ ବିଷୟରେ ସେମାନଙ୍କୁ ଶିକ୍ଷା ଦେବେ।
0: ସେମାନଙ୍କୁ ମାତୃଭାଷା ପଢ଼ିବା ଶିଖାନ୍ତୁ, ଲେଖିବା ଶିଖାନ୍ତୁ, ଏମିତିକି ଆମର ଯେଉଁ ଓଡ଼ିଆ ଭାଷାରେ ବହି ଲେଖା ହେଉଛି ସେସବୁ ବହି ଆଣି ସେ କୌଣସି କାହାଣୀ ବହି ହେଉ କିମ୍ବା କୌଣସି ଭଲ ଲେଖକଙ୍କ ବହି ହେଉ ବା ନାଟକ ବହି ହେଉ ସେସବୁ ଆଣିକି ପିଲାଙ୍କୁ ପଢ଼ାନ୍ତୁ, ତାଦ୍ଵାରା ସେମାନଙ୍କର ଶବ୍ଦ ଜ୍ଞାନ ବଢିବ।
1: ଖାଲି ତ ପଢ଼ିଲେ ଲେଖିଲେ ହବନି ଅପା, କହିବା ବି ଶିଖେଇବାର ଅଛି ନା?
0: ନିଶ୍ଚିତ ରୂପେ, ଆଜିକାଲି ତ ଏମିତି ହେଉଛି ଯେ ଓଡ଼ିଆ ଭାଷାରେ ହିନ୍ଦୀ ଆଉ ଇଂରେଜୀ ଶବ୍ଦ ମିଶି ସିଏ ଗୋଟେ ନୂଆ ଶବ୍ଦ ସୃଷ୍ଟି ହେଉଛି।
1: ଆଉ ଗୋଟେ କଥା ଅପା ଦେଖିବାକୁ ମିଳୁଛି, ସ୍କୁଲ ପିଲାମାନେ କଣ କରନ୍ତି, ଇଂରାଜୀ ଅକ୍ଷର ସବୁ ବହୁତ ସୁନ୍ଦର ଲେଖନ୍ତି କିନ୍ତୁ ଆମ ଓଡ଼ିଆ ଅକ୍ଷର ସବୁ ଏତେ ମାନେ ଖରାପ ଲେଖନ୍ତି, ସେ ସବୁ ପଢି ହୁଏନି।
0: ସେଟା ସ୍କୁଲ ଶିକ୍ଷକ ମାନଙ୍କର ଯେତିକି ଦାୟିତ୍ୱ, ଆମର ପରିବାରର ଲୋକଙ୍କ ମଧ୍ୟ ସେତିକି ଦାୟିତ୍ୱ। ପିଲାଙ୍କୁ ଆମ ଭାଷା ବିଷୟରେ ଆମେ ଯଦି ଜଣେଇବାନି, କାଲିକି ଆମେ କେମିତି କହିବା ଯେ ଆମେ ଓଡ଼ିଆ ଭାରି ବଢିଆ?
1: ତେଣୁ ଆମେ ପ୍ରଥମେ ଆମ ମାତୃଭାଷାକୁ ହିଁ ସମ୍ମାନ ଦେବା ଦରକାର, ଜାଣିବା ଦରକାର, କାହିଁକି ନା ଆମ ମାତୃଭାଷା ହେଉଛି ଆମର ଗର୍ବ।
0: ତାହେଲେ ଆମେ ଆମର ସମସ୍ତ ଶ୍ରୋତାଙ୍କୁ କହିବା, ଓଡ଼ିଆରେ ଲେଖନ୍ତୁ, ଓଡ଼ିଆରେ ପଢ଼ନ୍ତୁ, ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତୁ,
1: ଆଉ ସମସ୍ତେ ଗର୍ବରେ କୁହନ୍ତୁ ଆମେ ଓଡ଼ିଆ।
0: ହଁ, ତେବେ ସ୍ମିତାଶ୍ୱିନୀ, ଏବେ ସମୟ ହେଲାଣି
1: ଫୋନରେ କଥା ହେବାର।
0: ହଁ,
1: ତାହେଲେ ଅପା ପ୍ରଥମ କଲ୍ଟି କୋଉଠୁ ଆସିଛି ଦେଖିଦେବା।
0: ହ୍ୟାଲୋ,
2: ହ୍ୟାଲୋ,
0: ନମସ୍କାର ଆଜ୍ଞା।
2: ନମସ୍କାର ନମସ୍କାର, ମୁଁ ଜଗନ ସାହୁ କହୁଛି।
0: ଧନପାଣି ଭାଇ, ଆମେ କିଛି କଥା କିଛି ଗୀତକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଭଲ ଅଛନ୍ତି?
2: ଭଲ ଥିବା ମନ ଉଲ୍ଲାସରେ ଫୋନ ଲଗେଇଲି ନା। ହଁ ଆଜ୍ଞା, ଆଜି କେଡ଼େ ବେଳେ ଲାଗିଗଲା,
0: ବେଳେ ବେଳେ ଜଲ୍ଦି ଲାଗିଯାଏ, ବେଳେ ବେଳେ ଟିକେ ଡେରି ହେଇଯାଏ।
2: ଏବେ ଟିକେ ଥଣ୍ଡା କମିଛି, ବର୍ଷା

0: ଲତା ଭାଇ,
1: ସେ
0: ବରଗଡ଼ ଜିଲ୍ଲା ବିଜେପୁର ପାଖ ପହଣ୍ଡି ଗ୍ରାମର, ତାଙ୍କ ନାଁ ହେଲା ଚୈତନ୍ୟ ପଟେଲ। ତାଙ୍କ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଗୁରୁତର ଅଛି। ସେ 4-5 ଦିନ ହେଲା ସେ ବର୍ତ୍ତମାନ ଆମର ବୁର୍ଲା ବଡ ମେଡିକାଲରେ ସେ ଆଡମିଟ୍ ଅଛନ୍ତି। ତାମାନେ ମୁଁ ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ସମସ୍ତ ଶ୍ରୋତା ଭାଇ ଭଉଣୀ ମାନେ ଆମେ ଈଶ୍ୱରଙ୍କ ଠାରେ ତାଙ୍କର ଆଶାରୋଗ୍ୟ ପ୍ରାର୍ଥନା କରିବା ପାଇଁ।
1: ନିଶ୍ଚୟ ନିଶ୍ଚୟ, ଆମେ ବି ଭଗବାନଙ୍କୁ ଡାକୁଛୁ ଯେ ସେ ଶୀଘ୍ର ଆରୋଗ୍ୟ ହେଇଯାଆନ୍ତୁ। ଅପା ଚୈତନ୍ୟ ଭାଇ ଆମକୁ ଫୋନ କରୁଥିଲେ କି?
0: ହଁ,
1: ସେ ଚୈତନ୍ୟ ଭାଇଙ୍କୁ କଣ ହେଇଛି ବଳାସର ଭାଇ?
0: ଆମର ଗ୍ରୀଷ୍ମର ବୋଧେ ଖରାପ ହେଇକି ତାଙ୍କର ଜଣା ପଡୁନି।
1: ଆମେ ସବୁବେଳେ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ କହୁଛୁ ଯେ ଆପଣମାନେ ସଚେତନ ହୁଅନ୍ତୁ, ନିଜର ଯତ୍ନ ନିଅନ୍ତୁ, ଅନ୍ୟମାନଙ୍କୁ ବି ବୁଝାନ୍ତୁ। ସେଥିପାଇଁ ତ ଆମେ ପ୍ରତି କାର୍ଯ୍ୟକ୍ରମରେ ବାରମ୍ବାର ଆପଣମାନଙ୍କ ସହିତ କଥା ହେଲା ବେଳେ ଏ ବିଷୟ କହିଥାଉ। ଆଉ ଏବେ ବି ଆମେ ଆମ ଶ୍ରୋତା

0: ହଁ ମ୍ୟାଡାମ ନମସ୍କାର।
1: ନମସ୍କାର ଆଜ୍ଞା, କିଏ କହୁଥିଲେ?
0: ମୁଁ ଅନିଲ କୁମାର ରାଜ କହୁଥିଲି ମ୍ୟାଡାମ। ନମସ୍କାର।
1: ଅନିଲ ଭାଇ କୋଉଠୁ କହୁଛନ୍ତି?
0: ମ୍ୟାଡାମ ମୁଁ ପୋଷ୍ଟ ଅଫିସରେ କାମ କରୁଥିଲି, ଲୁଚାପଡ଼ା କହୁଥିଲି।
1: ଆଜ୍ଞା, କିଛି କଥା କିଛି କଥାକୁ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ।
0: ମୁଁ ବି ଅଲଗା ସତ୍ତା ମାନଙ୍କ ଓଡ଼ି ଏ ଯୋଉ ଆପଣ ମଝିରେ କହୁନାହାନ୍ତି କି ଅଲଗା ଅଲଗା ସତ୍ତା ମାନଙ୍କୁ ଟିକେ ଚାହାନ୍ତି, ମୁଁ 5-6 ମାସ ପରେ ପରେ ବ୍ୟବଧାନ କଲ୍ କରୁଛି।
1: ବହୁତ ଭଲ କହୁଛନ୍ତି,
0: ଅଲଗା ଅଲଗା କଣ ବି ସତ୍ତା ଆଣେ, ରେଡିଓକୁ ଯୋଡି ହେଲେ ଭଲ। ଆଜିକାଲି ଯୁଗରେ ମୋବାଇଲ ଆସିବା ଦ୍ଵାରା ଅଲଗା ଅଲଗା ସତ୍ତା ମାନେ ବି ବଢି ରେଡିଓରେ।
1: ହଁ, ଆମେ ଯେତେବେଳେ ସେମାନଙ୍କ ସହିତ କଥା ହଉଛୁ ସେମାନଙ୍କ ବିଷୟରେ ଜାଣିପାରୁଛୁ, ସେମାନଙ୍କ ଗାଁ ବିଷୟରେ ଜାଣିପାରୁଛୁ, ଆଉ ସେମାନେ ବହୁତ ମତ ବି ଦିଅନ୍ତି ସେମାନଙ୍କର।
0: ନାଇଁ, ଆଉ ଗୋଟେ କଥା ସତ୍ତା ମାନେ ବି ଜାଣିବା କଥା, ଯେବେ ଏଇ ବର୍ଷା ପବନ ତୋଫାନ ହେଲେ ବି କିଛି ଇଣ୍ଟରନେଟ କାମ କରିବନି, ଟାୱାର କାମ କରିବ, ଯାହାକି ମାଧ୍ୟମ ଜରିଆ ହଉଛି ରେଡିଓ। ହେଲା,
1: ବନ୍ୟା ହଉ କି ବାତ୍ୟା, ଆକାଶବାଣୀ ସବୁବେଳେ ଆପଣଙ୍କ ସାଥିରେ। ଅନିଲ ଭାଇ,
0: ଗୀତ ମାଧ୍ୟମରେ ତ ମୁଁ ସକାଳୁ ଶୁଣୁଛି, ଆଉ ନାହିଁ ଦିନ ନାହିଁ ରାତି,
1: ଯେତେବେଳେ କିଏ ଆପଣଙ୍କ ସାଥିରେ ନଥିବ ସେତେବେଳେ ଆକାଶବାଣୀ ଥିବ।
0: ଆଚ୍ଛା, ଆଜି ମତେ ଗୋଟେ ଗୀତ ଦେବେ, ନିଦ ଏକ ଫୁଲ ବନ ଗୀତ ଦେବେ।
1: ନିଶ୍ଚିତ, ନିଦ ଏକ ଫୁଲ ବନ, ଠିକ ଅଛି। ଅନିଲ ଭାଇ, ପୋଷ୍ଟ ଅଫିସ ର ହାଲଚାଲ କଣ?
0: ପୋଷ୍ଟ ଅଫିସ ତ ବିଭିନ୍ନ ପ୍ରକାର ଆଜିକାଲି ଯୋଜନା ହେଲାଣି, ଯାହାକି ଇଣ୍ଟରନେସନାଲ ପାର୍ସଲ ହଉ କି ଧରି ନିଅନ୍ତୁ ଆପଣଙ୍କର ପିଏଲ ହଉ କି ଆର୍ପିଏଲ ହଉ କି ହେଲା ସ୍ପିଡ ପୋଷ୍ଟ ହଉ କି ଆଉ ଯୋଉ ଆମର ଯୋଉ ବ୍ୟାଙ୍କିଂ ଯୋଉ ଆଇପି ବ୍ୟାଙ୍କିଂ, ବିଭିନ୍ନ ପ୍ରକାର ଯୋଜନା ଅଛି ଯାହାକି ଲୋକ ମାନେ ଲାଭ କି ଫାଇଦା ଉଠେଇ ପାରିବେ। ଆଉ ଆଜିକାଲି ବିଭିନ୍ନ ପ୍ରକାର ଯୋଉ କମ୍ପାନୀ ଯାହା ସବୁ ବାହାରୁଛି, ହେଲେ ବି ଲୋକଙ୍କ ଭରସା ଅଛି, ଯେମିତି ଅଲ୍ ଇଣ୍ଡିଆ ରେଡିଓ ଆଉ ଭାରତୀୟ ଡାକ।
1: ପୋଷ୍ଟ ଅଫିସ ଉପରେ ଟିକେ ଅଧିକ ଭରସା ନା କି?
0: ଚିଠି ପତ୍ର ଶୁଣନ୍ତୁ, ଇମେଲ ହେଲେ ବି ଚିଠି ପତ୍ର ବି ଆସୁଛି।
1: ମୁଁ କହୁଛି ଯେତେବେଳେ ଆପଣ ଚାକିରିରେ ନୂଆ ନୂଆ ଜଏନ କରିଥିବେ ସେତେବେଳେ ବହୁତ ସାରା ଚିଠି ଆସୁଥିବ,
0: ଏବେ ବି ଆସୁଛି କମ ହେଲେ ଚିଠି ଗୋଟେ ମାଧ୍ୟମ। ଚିଠି ବନ୍ଦ ହେଇଯିବ ଯଦି ବିଭିନ୍ନ ଆଜିକାଲି ଇମେଲ ଫିମେଲ ଆସୁଛି, ଇଣ୍ଟରନେଟ ଯେଉଁଦିନ ଯଦି ସର୍ଭର ଡାଉନ ହେଉଛି ହେଲେ ଲୋକ ମେସେଜ ବି କାହା ଦ୍ଵାରା କରୁଛନ୍ତି, ଚିଠି ଆଉ ଗୋଟେ ମାଧ୍ୟମ
1: ନାଇଁ। ଅଫିସିଆଲି ଚିଠି ତ ଆସୁଛି, କିନ୍ତୁ ଏଇଟା ଆମେ ଜାଣିବାକୁ ଚାହୁଁଛୁ ଯେ ଯୋଉ ଆମ ପରିବାରର ସଦସ୍ୟ ଅନ୍ୟକୁ ଯୋଉ ଚିଠିଟା ପଠାନ୍ତି ସେଇ ଚିଠିଟା, ମାନେ ମାନନୀୟ କିମ୍ବା ମୋ ପ୍ରିୟର ଭଉଣୀ ଭଲ ଅଛ, ମୁଁ ଭଲରେ ଅଛି ଆଉ ତୁମେ ବି ଭଲରେ ଥିବ ବୋଲି ଆଶା।
0: ଆପଣ କହୁଛନ୍ତି ଇଣ୍ଡିଆନ ଲେଟର, ସେଇଟା କେବେ ବନ୍ଦ ହବନି।
1: ଅନିଲ ଭାଇ ଆପଣ କୁହନ୍ତୁ, ଆପଣଙ୍କ ଜୀବନରେ ପ୍ରଥମ ଚିଠି କାହାକୁ ଲେଖିଥିଲେ? ଘର ଲୋକଙ୍କୁ?
0: ଘର ଲୋକ ତ ଏବେ ଯାଇଁ ତ ମୁଁ ଦେଇନି ମ୍ୟାଡାମ।
1: ହେଲେ ଚିଠି କାହାକୁ ଦେଇଛନ୍ତି ନା ନାହିଁ?
0: ହଁ, ଚିଠି ଦେଇଛି, ଆମର ଯାହାକି ଜବ ଇଣ୍ଟରଭ୍ୟୁ ପାଇଁ ଚିଠି ଦେଇଛି ମୁଁ।
1: ଆଉ ପାରିବାରିକ ଚିଠି କେବେ ଦେଇନାହାନ୍ତି?
0: ନାଇଁ ମ୍ୟାଡାମ।
1: ମୁଁ କିନ୍ତୁ ମୋର ପ୍ରଥମ ଚିଠି ଲେଖିଥିଲି ମୋ ବାପାଙ୍କ ପାଖକୁ, ଯେତେବେଳେ ସ୍କୁଲରେ ନୂଆରେ ଶିଖା ହେଲା ଚିଠି ଏମିତି ଲେଖା ହୁଏ, ସେତେବେଳେ ସେଇ ବର୍ଷ ଖରା ଛୁଟିରେ ଆମେ ମାମୁଁ ଘରକୁ ଗଲୁ, 2 ଲାଇନ ଲେଖିଥିଲି, ଖାଲି ଉପରେ ତଳେ ବାପାଙ୍କ ନାଁ ଲେଖିକି ମୋ ନାଁ ଲେଖିକି ସେଠି 2 ଲାଇନ ଲେଖିଥିଲି, ଆମେ ମାମୁଁ ଘରେ ପହଞ୍ଚିଗଲୁ, ଭଲ ଅଛୁ ବାପା, ଖାଇଲଣି ନା ନାଇଁ, ତମେ ଭଲ ଅଛ କି?
0: ମାତ୍ର

0: ଅପା,
1: ହଁ,
0: ଆମର କେତେ ଗୁଡ଼ିଏ ଶ୍ରୋତା ଅଛନ୍ତି ଆମ ଉପରେ ଖୁବ୍ ଅଭିମାନ କରନ୍ତି ନା,
1: କାହିଁକି ନା ସେମାନଙ୍କୁ ଫୋନ୍ ଲାଗେନି।
0: ହଁ,
1: ଏବେ ଆମେ ତ କିଛି କରିପାରିବାନି, ସେମାନଙ୍କୁ ବାରମ୍ବାର ଚେଷ୍ଟା କରିବାକୁ ପଡିବ। ଆଉ ଏତିକି କହିବୁ ଯେ ଯୋଉମାନେ ଏଇ ସଫାରେ ଫୋନ୍ କରିଛନ୍ତି ସେମାନେ ଅନ୍ତତଃ ପକ୍ଷେ 15 ଦିନ ଅପେକ୍ଷା କରିବେ। ତାହେଲେ ଯୋଉମାନଙ୍କର ଫୋନ୍ ବର୍ଷ ବର୍ଷ ଧରି ଲାଗୁନି ସେମାନଙ୍କ ଫୋନ୍ ଲାଗିପାରିବ।
0: ଅପା,
1: ହଁ,
0: ବହୁତ ଶ୍ରୋତାଙ୍କ ସହିତ ଆଜି କଥା ଆମେ ହେଲେ,
1: ହଁ,
0: କଣ ଲାଗିଲା ଟିକେ କହିଲ।
1: ସ୍ମିତାସ୍ମିନୀ, ଆମେ ଯେତେବେଳେ କଥା ହଉ ଆମ ଶ୍ରୋତାମାନେ ସେମାନଙ୍କର ସୁଖ ଦୁଃଖ ବାଣ୍ଟନ୍ତି। ଆଉ ଏଇଥର ଆମେ କେତୋଟି ଦୁଃଖଦ ଖବର ପାଇଲୁ ଯୋଉଟାକି ଆମ ମନକୁ ବି ଅଶାନ୍ତ କରିଛି ଆଉ ଆମର ଶ୍ରୋତାମାନଙ୍କ ମନକୁ ବି ଅଶାନ୍ତ କରିଛି। ତେବେ ଆମେ ଏତିକି କହିବୁ, ଯେତେବେଳେ ଦୁଃଖ ଆସେ ସେଇ ସମୟ ପାଇଁ ଆମେ ଧୈର୍ଯ୍ୟ ରଖିବା ନିହାତି ଆବଶ୍ୟକ। ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଯେ ସେମାନଙ୍କର ଏଇ ଦୁଃଖ ସମୟଟା ଶୀଘ୍ର ଶୀଘ୍ର କଟିଯାଉ, ଆଉ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଦିଅନ୍ତୁ ଏଇ ସମୟଟା ବିତେଇବା ପାଇଁ।
0: ଆଉ ମୁଁ କହିବି ଯେ ସେମାନଙ୍କ ପାଇଁ ସୁଖଟା ଟିକେ ଜଲ୍ଦି ପଳେଇ ଆସୁ।
1: ହଁ, ଦୁଃଖରେ ସୁଖ ନିଶ୍ଚୟ ଆସିବ, ଆମେ କେବଳ ଅପେକ୍ଷା କରିବା କଥା ସେଇ ସମୟ ପାଇଁ।
0: ତେବେ ଅପା, ଏଇ ଯୋଉ ସୁଖ ଦୁଃଖ ତ କଥା ହେବେ ଆମ ଶ୍ରୋତା ବନ୍ଧୁମାନେ, ଯୋଉ ଶ୍ରୋତା ବନ୍ଧୁମାନେ ଆମ ନମ୍ବର ଜାଣିନଥିବେ ସେମାନଙ୍କୁ ଟିକେ ନମ୍ବର ଦେଲେ ତ ସେମାନେ କଥା ହେବେ।
1: ତାହେଲେ ଆମର ଫୋନ୍ ନମ୍ବର ଜଣେଇ ଦେବା। ଶ୍ରୋତା ବନ୍ଧୁ, ଟିପି ରଖନ୍ତୁ ଆମର ଫୋନ୍ ନମ୍ବର। ଆମର ପ୍ରଥମ ନମ୍ବରଟି ହେଲା 2220521 ଏବଂ ଦ୍ୱିତୀୟ ନମ୍ବରଟି ହେଲା 2222621
0: ଆଉ STD କୋଡ଼ ହେଲା 0680।
1: ଆମ ପାଖକୁ ଆପଣମାନେ ଫୋନ୍ କରିବେ ପ୍ରତି ଗୁରୁବାର ଅପରାହ୍ନ 5:00-5:30 ମଧ୍ୟରେ।
0: ଆଉ ଆମ କାର୍ଯ୍ୟକ୍ରମକୁ ଆପଣମାନେ ଶୁଣିପାରିବେ ପ୍ରତି ମଙ୍ଗଳବାର ଦିନ 10ଟାରେ।
1: ଏହାର ପୁନଃ ପ୍ରସାରଣ ଶୁଣିବେ ପ୍ରତି ବୁଧବାର ରାତି 10ଟାରେ।
0: ତାହେଲେ ଆପଣଙ୍କ ଫୋନ୍ ଅପେକ୍ଷାରେ ଆମେ ରହିଲୁ,
1: ଆଜି ପାଇଁ ବିଦାୟ ନେଉଛୁ।
2: अच्छा तो हम चलते हैं।

ଶୁଣିଲେ ସୁବାଶିଷଙ୍କ କଣ୍ଠରେ ଏକ ଆଲବମ୍ ଗୀତ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖିରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରେ ଶୁଣିବେ ହିନ୍ଦୀ ଓ ଇଂରାଜୀରେ ସମାଚାର ଶୁଣିପାରିବେ କିଛି ସମୟ ମଧ୍ୟରେ।